ଆକାଶବାଣୀ ବ୍ରହ୍ମପୁର, ଆଜି ରବିବାର 1948 ଶକାବ୍ଦ, ବୈଶାଖ 26 ଦିନ 2026 ମସିହା ମେ ମାସର 17 ତାରିଖ। ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58। ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

ଯେବେ ଆମେ କୌଣସି କାମ କରିବାକୁ ସମର୍ଥ ହେଉଛୁ ସେତେବେଳେ ସଫଳତା ଆପେ ଆପେ ଚାଲିଆସେ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଏହି ଭାବନା ସହିତ ଆରମ୍ଭ କରିବା ଆଜିର ସକାଳ।

ଭଲ କଥା। ମୁଁ ଏଇଠି ଅଛି, କୁଆଡ଼କୁ ଯିବି ନାହିଁ। ତମେ ଏଇ ଯେଉଁ ଗଛ ଦେଖୁଛ, ସେ ଗଛରୁ ଗୋଟିଏ ପତ୍ର ଆଣ। ଆଙ୍ଗୁଳିମାଳା ଗଛ ପାଖକୁ ଯାଇ ଗୋଟିଏ ଡେମ୍ଫ ଟଙ୍କା ପତ୍ର ଆଣିଲା। ଏଥର ବୁଦ୍ଧଦେବ କହିଲେ, ପୁଣି ତମେ ସେଇ ଗଛ ପାଖକୁ ଯାଇ ଏଇ ପତ୍ରଟିକୁ ଯେଉଁଠୁ ଆଣିଲ ସେଇଠି ଯୋଡ଼ି ଦିଅ। ତ ଅଙ୍ଗୁରମାଳା ଗଛ ପାଖକୁ ଗଲା, ପତ୍ରକୁ ଯୋଡ଼ିବାକୁ ଯେତେ ଚେଷ୍ଟା କଲେ ବି ଯୋଡ଼ି ହେଲା ନାହିଁ। ନିରାଶରେ ଫେରି ଆସି କହିଲା, ପତ୍ର ଆଉ ଯୋଡ଼ି ହେଉନାହିଁ। ବୁଦ୍ଧଦେବଥର କହିଲେ, ଯଦି ପତ୍ରଟିକୁ ଯୋଡ଼ି ପାରିଲ ନାହିଁ, ତେବେ ତମେ ଏଇ ଯେଉଁ 107 ଲୋକଙ୍କୁ ମାରି ସେମାନଙ୍କ ଆଙ୍ଗୁଠି କାଟି ଆଣିଛ, ସେଇ ଲୋକମାନଙ୍କୁ ବଞ୍ଚାଇ ଦେଇପାରିବ କି? ଅଙ୍ଗୁଳିମାଳା ସ୍ତବ୍ଧ ହୋଇଗଲା, ଭାବିଲା, ଇଏ କିଏ, ଇଏ କ'ଣ କେଉଁ ମହାତ୍ମା ନା ଭଗବାନ? ସେ ଗୋଡ଼ ତଳେ ପଡ଼ି କ୍ଷମା ମାଗିଲା। ବୁଦ୍ଧଦେବ ତାକୁ ଉଠାଇ ଆଣି କୂଳରେ ଜାବୁଡ଼ି ଧରିଲେ। ସେ ହୋଇଗଲା ବୁଦ୍ଧଦେବ।

ରାଜା ମୁନିମାନଙ୍କୁ ପଚାରିଲେ, ଏ ସଂସାର ସମୁଦ୍ରରୁ ତରିବି କିପରି? ଏପରି ପଚାରିବା ବେଳେ ଶୁକଦେବ ଆସି ପହଞ୍ଚିଗଲେ। ସେ ଶୁକଙ୍କୁ ଦେଖି ମୁନିମାନେ ଆସନ ଛାଡ଼ି ଉଠିଲେ। ଶୁକଦେବଙ୍କୁ ନମସ୍କାର କରି ରାଜା ତାଙ୍କର ପାଦ ଧୋଇଦେଲେ, ପୂଜା କଲେ। ରାଜାଙ୍କ ପାଖରେ ଶୁକ ବସିଲେ। ମୁନିମାନଙ୍କ ଭିତରେ ଶୁକଦେବ ତାରାମାନଙ୍କ ମେଳରେ ଚନ୍ଦ୍ର ପରି ବିରାଜିଲେ। ଶୁକ ମୁନିଙ୍କୁ ଚାହିଁ ରାଜା ତାଙ୍କ ଚରଣ ତଳେ ପଡ଼ି ତାଙ୍କୁ ଅତିଥି ରୂପେ ପାଇ କୃତକୃତ୍ୟ।

ଏହି ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ଶୈଳଭମ ମହାପାତ୍ର ଏବଂ କୃଷ୍ଣଚନ୍ଦ୍ର ରାୟ। ବେତାର ସମ୍ପାଦନ କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା କରିଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଚାଷ କରିବା ପୂର୍ବରୁ ଜମିକୁ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ ଓ ମଇ ଦେଇ ସମତୁଲ କରନ୍ତୁ। ଶେଷଉଡ଼ ଚାଷ ବେଳେ ହେକ୍ଟର ପ୍ରତି 10 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଛଟା

ଓ ବିଳମ୍ବ କିସମରେ 20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 80 କିଲୋଗ୍ରାମ ବିହନ ବିଶୋଧନ କରି ବୁଣନ୍ତୁ। ଯେଉଁଠାରେ ଜଳର ସୁବିଧା ଅଛି ରୋଇବା ନିମନ୍ତେ ତଳିଘେରା ପ୍ରସ୍ତୁତି କରନ୍ତୁ। ଏକ ହେକ୍ଟର ପାଇଁ ତଳି ଉତାରିବା ନିମନ୍ତେ ଆବଶ୍ୟକୀୟ 25 ଡେସିମିଲ ତଳିଘେରାରେ 1 ମିଟର ଚଉଡ଼ାର ପଟି କରି ମଝିରେ ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଛାଡ଼ନ୍ତୁ। ତଳି ପଟିଗୁଡ଼ିକରେ ଆବଶ୍ୟକ ହୋଇଥିବା 50 କିଲୋଗ୍ରାମ ଅଧିକ ଅମଳକ୍ଷମ ନଚେତ 15 କିଲୋଗ୍ରାମ ଶଙ୍କର କିସମ ଓଦା ତଳିଘେରାରେ ଗଜା ଫିଟିଥିବା ବିହନ ବୁଣନ୍ତୁ। ଦୋରସା ମାଟି ଥିବା ବର୍ଷା ଆଧାରିତ ଜମିରେ ଶୁଖିଲା ତଳିପଟି ମଧ୍ୟ କରିପାରିବେ। ଏଣୁ ଶୁଖିଲା ତଳିପଟିରେ ଧାଡ଼ିରେ 10 ସେଣ୍ଟିମିଟର ବ୍ୟବଧାନରେ ବିହନ ବୁଣନ୍ତୁ ଏବଂ ଖତ ଓ ମାଟି ମିଶାଇ ଘୋଡ଼ାଇ ଦିଅନ୍ତୁ। ତଳିପତ୍ର ଫିଟିଗଲେ ତଳିପଟିରେ ଧୀରେ ଧୀରେ ଜଳର ସ୍ତର ବୃଦ୍ଧି କରନ୍ତୁ। ଗଜା ହେବା ପାଇଁ ମାଟିରେ ଯଥେଷ୍ଟ ବତର ଥାଇ ବୁଣିବା ଆବଶ୍ୟକ। ଯେଉଁ ଜମିଗୁଡ଼ିକରେ ଘାସ ଉପଦ୍ରବ ଦେଖାଦେଇଛି ବିଶେଷ କରି ଢିପ ଜମିରେ ଘାସମରା ଔଷଧ ବ୍ୟବହାର କରି ଘାସ ଦମନ କରନ୍ତୁ। ଏଥିପାଇଁ ଢିପ ଜମିରେ ହେକ୍ଟର ପ୍ରତି ବ୍ଲୁଟାକ୍ଲୋର କିମ୍ବା ପ୍ରେଟିଲାକ୍ଲୋର 1 ଲିଟରକୁ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରୋଇବା ପାଇଁ ଉର୍ଦ୍ଧିଷ୍ଟ ଜମିରେ ହେକ୍ଟର ପ୍ରତି 25 କିଲୋଗ୍ରାମ ଧଣିଚା ବୁଣନ୍ତୁ। ଜଳସେଚିତ ଜମିଗୁଡ଼ିକରେ ଜଳର ସୁବିଧା ଥିଲେ ସବୁଜ ସାର ନିମିତ୍ତ ଆଜୁଲା ବଢ଼ାନ୍ତୁ। ସାଧାରଣତଃ ଉର୍ବର ଜମିରେ ବୁଣାବେଳେ ହେକ୍ଟର ପ୍ରତି 15 କିଲୋଗ୍ରାମ ଯବକ୍ଷାରଜାନ, 30 କିଲୋଗ୍ରାମ ଫସ୍ଫରସ୍ ଓ 15 କିଲୋଗ୍ରାମ ପଟାସ ସାର ଖାଦ୍ୟ ସାର ଭାବେ ପ୍ରୟୋଗ କରନ୍ତୁ। ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରୁଗୁଡ଼ି, ହରଡ଼, ବିରି, ମାଣ୍ଡିଆ, ଚିନାବାଦାମ, ଜଡ଼ା ଓ କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ। ମରୁଡ଼ି ସହଣି ଥିବା ଗଭୀର ଚେର, ଶୀଘ୍ର ବୃଦ୍ଧି ଓ ସ୍ୱଳ୍ପ ଅବଧି କିସମ ନିର୍ବାଚନ କରନ୍ତୁ। ଫସଲ ସଙ୍କଟ ଅବସ୍ଥାରେ ଜଳସେଚନ ପାଇଁ ବର୍ଷା ପାଣିକୁ ସଞ୍ଚୟ କରି ରଖନ୍ତୁ। ଗଡ଼ାଣିଆ ଜମିରେ ଗଡ଼ାଣିର ବିପରୀତ ଦିଗରେ ହୁଡ଼ା ଓ ନାଳ ଅଦଳ ବଦଳରେ କରନ୍ତୁ, ଯାହାଦ୍ୱାରା ମାଟିରେ ଅଧିକ ବର୍ଷା ପାଣି ସଞ୍ଚିତ ହୋଇ ରହିବ। ଖରାଟିଆ ଚାଷ ନିଶ୍ଚିତ ଭାବେ କରନ୍ତୁ।

0: ବିରି ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ, କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ ବିରି ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ, କିମ୍ବା କୁଜାଲୋଫ ଇଥାଇଲ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ସମୟ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ଦିବ୍ୟାନନ୍ଦ ଝା। पञ्चदेशानां यात्रायाः द्वितीये दिने ह्यः प्रधानमन्त्री नरेन्द्र मोदी नीदरलैंड्स देशस्य प्रधानमन्त्रिणा सह अनेकेषु कार्यक्रमेषु सहभागम् अकरोत्। अत्र सामुदायिक सम्पर्कः डच राजपरिवारेण सह मेलनं च अन्यतमे आस्ताम्। हेग नगरे भारतीय समुदायं सम्बोधयन् श्रीमोदी प्रवर्तमानं दशकम् आपद्दशकत्वेन वर्णितवान्, यद्धि बहुविधैः सङ्कटैः ग्रस्तमस्ति। प्रधानमन्त्री अवदत् यत् भारत नीदरलैंड्स देशो वैश्विक समाह्वानानि सम्मुखीकर्तुं विश्वस्तायाः पारदर्शिन्याः च भविष्यापूर्ति व्यवस्थायाः निर्माणार्थं सम्भूय कार्यरतौ स्तः। सः अवदत् यत् विश्वं सर्वादौ कोविड-19 महामारीं तदनन्तरं च युद्धं सम्मुखीकृतवत्। साम्प्रतम् एतत् ऊर्जा संकट समं विकट समाह्वानं सम्मुखीकरोति। सः सावहितम् अकरोत् यत् एतेषां समाह्वानानां द्रुतगत्या यदि निराकरणं न भवति चेत् वैश्विक विकासलाभः प्रपादितः भविष्यति, जनसंख्यायाः विशालः भागः च निर्धनताग्रस्तः भविष्यति। आर्थिकस्थितिव्यवस्थायाः सुदृढीकरणाय वैश्विकान् प्रयासान् प्रकाशयन् प्रधानमन्त्री अवदत् यत् भारत नीदरलैंड्स देशो संयुक्तरूपेण सुदृढा पूर्ति श्रृंखलायाः निर्माणाय कटिबद्धौ स्तः। ध्यानास्पदमस्ति यत् एषा यात्रा द्विपक्षीय सम्बद्धेभ्यः अधिका महत्वपूर्णा वर्तत। नीदरलैंड्स देशस्य यात्रायाः अनन्तरं प्रधानमन्त्री अद्य स्वयात्रायाः तृतीय चरणे स्वीडन देशस्य यात्रां करिष्यति। सः अद्य गोथेनबर्ग नगरं सम्प्राप्नोति। स्वीडन देशस्य एकदिवसीय यात्रा नवदिल्ली स्टॉकहोमयोः वर्धमान पारस्परिक सम्बन्धेषु ऐतिहासिकः पदक्रमः अस्ति। श्रीमोदी स्वीडन समकक्षेण उल्फ क्रिस्टर्सनेन सह द्विपक्षीय सम्बन्धपरकं सम्भाषणं करिष्यति। सीबीएसई इत्यनेन केन्द्रीय माध्यमिक शिक्षा परिषदा नवमकक्षायाः छात्रेभ्यः भाषात्रयस्य अध्ययनं जुलाई मासस्य प्रथमदिवसात् अनिवार्यं कृतम्। परिषदा विज्ञप्तौ उक्तं यत् 20-20 राष्ट्रिय शिक्षानीतेः 23-20 राष्ट्रिय विद्यालय शिक्षा पाठ्यक्रमस्य अनुसारि एतासु 33 भाषासु न्यूनातिन्यूनं भाषाद्वयं भारतीय मूलकं भवेत्।

ଶ୍ରୋତା ବନ୍ଧୁ, ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସକାଳ 7:25ରେ ଶୁଣିପାରିବେ କାର୍ଯ୍ୟକ୍ରମ ଶିଶୁ ରାଇଜ। ସକାଳ 8:30, ରାତି 7 ଓ 8:15ରେ ପ୍ରଚାର କରିବୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଶୁଣିପାରିବେ କେତୋଟି ସୁଗମ ସଙ୍ଗୀତ ସକାଳ 8:45 ଏବଂ ପୂର୍ବାହ୍ନ 11। ସକାଳ 9, ମଧ୍ୟାହ୍ନ 12 ଓ ରାତି 9ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ। 10ଟାରେ ରହିଛି ଆମର ପ୍ରାୟୋଜିତ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଥରର ବିଷୟବସ୍ତୁ ରହିଛି ହୃଦଘାତର ଲକ୍ଷଣ, କାରଣ ଓ ପ୍ରତିକାର। ଏ ସମ୍ପର୍କରେ ସମ୍ପର୍କିତ ସମସ୍ୟାକୁ ନେଇ ଉତ୍ତର ଦେଇଛନ୍ତି ଡକ୍ଟର ବଦ୍ରୀ ଦଣ୍ଡପାଣି। ପରେ ପରେ ପ୍ରଚାର କରିବୁ ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି। 11:30ରେ ଶୁଣିପାରିବେ ମହିଳା ମହଲ କାର୍ଯ୍ୟକ୍ରମ। ଅପରାହ୍ନ 2:32 ଓ ସନ୍ଧ୍ୟା 6:45ରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ। ପ୍ରଚାର କରିବୁ କେତୋଟି ଓଡ଼ିଆ ଭକ୍ତିଗୀତ ଅପରାହ୍ନ 5ଟାରେ। 5:30ରେ ରହିଛି ଯୁବବାଣୀ କାର୍ଯ୍ୟକ୍ରମ। ସନ୍ଧ୍ୟା 6:15ରେ ଆଜି ଶୁଣିପାରିବେ ଶ୍ରୀରାମଚରିତ ମାନସର 34ତମ ଭାଗ। ପରେ ପରେ ପ୍ରଚାର କରିବୁ କେତୋଟି ଦେଶଭକ୍ତି ଗୀତ ଓ ଓଡ଼ିଆ ଆଧୁନିକ ଗୀତ। ଶୁଣିପାରିବେ କାର୍ଯ୍ୟକ୍ରମ କିଷାନ ବାଣୀ ରାତି 7:30। ପରେ ପରେ ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଶେଷରେ ରାତି 10ଟାରେ ରହିଛି ଅଖିଳ ଭାରତୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ପରବର୍ତ୍ତୀ ପ୍ରସାରଣରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଓ ପରେ ପରେ ପ୍ରଚାର କରିବୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକରୁ। ଏହି ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଲାଗି ଭାଷା ଅଧ୍ୟୟନ ଉପରେ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇଛି। ଛାତ୍ରଛାତ୍ରୀମାନେ ତିନୋଟି ଭାଷାରେ ଅଧ୍ୟୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ। ତିନୋଟି ଭାଷା ମଧ୍ୟରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ଅନ୍ତର୍ଭୁକ୍ତ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନିମନ୍ତେ ତିନୋଟି ଭାଷା ଅଧ୍ୟୟନ କରିବା ବାଧ୍ୟତାମୂଳକ କରାଯାଇଛି। ଦଶମ ବୋର୍ଡ ପରୀକ୍ଷାରେ କେବଳ ପ୍ରଥମ ଓ ଦ୍ୱିତୀୟ ଭାଷାରେ ପରୀକ୍ଷା ଦେବେ। ତୃତୀୟ ଭାଷାରେ କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଣ୍ଟରନାଲ୍ ଆସେସ୍ମେଣ୍ଟ କରାଯାଇ ମାର୍କ ଦିଆଯିବ। ଜାତୀୟ ଶିକ୍ଷାନୀତି 2020 ନୀତି ଆଧାରରେ ସିବିଏସ୍ଇ ପକ୍ଷରୁ ଏହି ନିୟମକୁ ଜୁଲାଇ 1ରୁ ଲାଗୁ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025 କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁନ୍ ମାସ 7 ତାରିଖରେ ପ୍ରିଲିମିନାରୀ ପରୀକ୍ଷା 2 ପର୍ଯ୍ୟାୟରେ ହେବ। ରାଜ୍ୟର 6 ଜୋନ୍ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁରଠାରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଅପରାଧ ଓ ବେଆଇନ କାରବାର ବିରୁଦ୍ଧରେ ଓଡ଼ିଶା ପୁଲିସ୍ର ରାଜ୍ୟବ୍ୟାପୀ 5-ଦିନିଆ ସ୍ୱତନ୍ତ୍ର ଅଭିଯାନରେ 1771 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ଅନୁସାରେ 190 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ 12-16 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୁଲିସ୍ ରେଞ୍ଜରେ ଜିଲ୍ଲା ଏସ୍ପି ଏବଂ ପୁଲିସ୍ କମିଶନରଙ୍କ ନେତୃତ୍ୱରେ ଏହି ଅଭିଯାନରେ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଶିବିରରେ ରାଜ୍ୟର 9 ସମ୍ଭାଗରୁ 140 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟ 20 ଜଣ ପ୍ରଶିକ୍ଷକ ଶିବିରରେ ଭାଗ ନେଇଥିଲେ। ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଅବସରପ୍ରାପ୍ତ ଏବଂ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଜର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ପେନ୍ସନ୍ ଅଦାଲତରେ ଉପସ୍ଥିତ ରହି ସମସ୍ୟା ସମାଧାନ କରିବାକୁ କୁହାଯାଇଛି। ଯୋଗାଣ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ଯୋଗାଣ ଅଧିକାରୀ, ରାଜ୍ୟ ସହକାରୀ ଯୋଗାଣ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି

0: ସୂଚନାଯୋଗ୍ୟ 1865 ମସିହା ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ ଟେଲି କମ୍ୟୁନିକେସନ ୟୁନିୟନ ଗଠନ କରାଯାଇଥିଲା। ଉଚ୍ଚ ରକ୍ତଚାପ, ହାଇ ବ୍ଲଡ୍ ପ୍ରେସରର ପ୍ରତିରୋଧ, ଚିହ୍ନଟ ଏବଂ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006 ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ଏକତ୍ର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବ ଅପରାହ୍ନ 2:32।
1: ନିରବ ଘାତକ ଉଚ୍ଚ ରକ୍ତଚାପ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶିଶୁଶଙ୍କର ମିଶ୍ର।
2: ଆଜି ମେ ମାସର 17 ଆଜିର ଦିନଟିକୁ ୱାର୍ଲଡ ହାଇପରଟେନସନ୍ ଡେ ବା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବରେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ପକ୍ଷରୁ ସାରା ବିଶ୍ୱରେ ପାଳନ କରାଯାଉଛି। କାରଣ ଉଚ୍ଚ ରକ୍ତଚାପ ଏକ ନିରବ ଘାତକ। ଉଚ୍ଚ ରକ୍ତଚାପ କହିଲେ ସାଧାରଣରେ କ'ଣ ବୁଝାଏ? ଗୋଟିଏ ସୁସ୍ଥ ଲୋକର ବ୍ଲଡ୍ ପ୍ରେସର 120/80 ତଳକୁ ରହିବା ଉଚିତ। ଉପରଟିକୁ ସିଷ୍ଟ୍ରୋଲିକ୍ ଏବଂ ତଳ ଅଙ୍କଟିକୁ ଡାଏଷ୍ଟ୍ରୋଲିକ୍ ବୋଲି କୁହାଯାଏ। ଯେତେବେଳେ ବ୍ଲଡ୍ ପ୍ରେସର 140 ଉପରକୁ ଉପରଟି ଏବଂ 80-90 ଉପରକୁ ତଳ ଅଙ୍କଟି ବଢ଼ିଥାଏ ବା ଡାଏଷ୍ଟ୍ରୋଲିକ୍ଟି ବଢ଼ିଥାଏ ତାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଉଚ୍ଚ ରକ୍ତଚାପ ହେଲେ ଏହା କେବଳ ଏହି ନମ୍ବର ଭିତରେ ସୀମିତ ରହେ ନାହିଁ। ଉଚ୍ଚ ରକ୍ତଚାପ ଆମର ଶରୀରର ମସ୍ତିଷ୍କ, ଚକ୍ଷୁ, ହୃତ୍ପିଣ୍ଡ, ବୃକକ୍ ଏବଂ ସାରା ଶରୀରରେ ଥିବା 1,000,000 km ଶିରାମାନଙ୍କୁ ଧୀରେ ଧୀରେ ନଷ୍ଟ କରିଥାଏ। ଫଳରେ ସାରା ଶରୀରର ଅଙ୍ଗମାନେ ନଷ୍ଟ ହୋଇଥାନ୍ତି। କିନ୍ତୁ ଦୁଃଖର କଥା ଯେ ଉଚ୍ଚ ରକ୍ତଚାପରେ ପ୍ରାୟ 95% ଲୋକଙ୍କୁ କିଛି ଅସୁବିଧା ଜଣାଯାଏ ନାହିଁ, ତେଣୁ ସେ ସହଜରେ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ। କେତେବେଳେ ଆସନ୍ତି? ଯେତେବେଳେ ତାଙ୍କର କିଛି ଗୋଟାଏ ଦେହରେ ଅସୁବିଧା ହୋଇଥାଏ, ଯଥା ମୁଣ୍ଡ ଭିତରେ ବିନ୍ଧା ହେଲା, ରକ୍ତ ମୁଣ୍ଡରେ କ୍ଷରଣ ହୋଇ ଚେତାଶୂନ୍ୟ ହୋଇଗଲେ, କିମ୍ବା ଆଖି ଭିତରେ ରକ୍ତ କ୍ଷରଣ ହୋଇ ଚକ୍ଷୁ ନଷ୍ଟ ହୋଇଗଲା, ହୃତ୍ପିଣ୍ଡରେ ଯନ୍ତ୍ରଣା ହୋଇ ଅସୁବିଧାରେ ପଡ଼ି ସେ ଲୋକମାନେ ପରିଶେଷରେ ଡାକ୍ତରଙ୍କ ପାଖରେ ପହଞ୍ଚିଥାନ୍ତି। ଅନେକ ସମୟରେ ଯେତେବେଳେ ଧୀରେ ଧୀରେ ଏଇ ରକ୍ତଚାପଟି ବଢ଼ିଥାଏ, ଆମର ବୃକକ୍ ବା କିଡ଼ନୀକୁ ସେ ଧୀରେ ଧୀରେ ନଷ୍ଟ କରିଥାଏ। ସେ ନଷ୍ଟ ହେଲା ଫଳରେ ଆମର କିଡ଼ନୀ ଫେଲିୟର ହୋଇଥାଏ, ଯାହାଫଳରେ ଆଜିକାଲି ବହୁତ ଲୋକ ସହଜରେ ଡାୟାଲିସିସ୍କୁ ଯାଉଛନ୍ତି। ମନେ ରଖିବାକୁ ହେବ ଯେ ଏତେ ସଂଖ୍ୟକ ଲୋକଙ୍କୁ ଉଚ୍ଚ ରକ୍ତଚାପ ଏବଂ ତା ଫଳରେ ହୃଦଘାତ ହେଉଛି। ଲୋକମାନେ ସଚେତନ ହେବାର ସମୟ ବର୍ତ୍ତମାନ ଆସିଛି। ଯଦି ଆମେ ସଚେତନ ହୋଇ ଉଚ୍ଚ ରକ୍ତଚାପକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣରେ ରଖିବା, ତେବେ ଦୀର୍ଘ ନିରାମୟ ଜୀବନଯାପନ କରିପାରିବା ଏବଂ ଗୋଟେ ପୂର୍ଣ୍ଣବୟସ୍କ ଲୋକ ହିସାବରେ ଆମେ ଜୀବନରେ ବଞ୍ଚିପାରିବା। ତେଣୁ ଆମେ 20 ବୟସ ପରେ ପ୍ରତି 6 ଥରେ ଉପଯୁକ୍ତ ଡାକ୍ତରଙ୍କ ପାଖକୁ ଯେଉଁ ବାର୍ତ୍ତା ଦିଆଯାଇଛି, ଆକ୍ୟୁରେଟଲି ମେଜର କରିବା ମାନେ ସଠିକ୍ ଭାବରେ ରକ୍ତଚାପକୁ ମାପିବେ, ସଠିକ୍ ଜାଗାରେ ମାପିବେ ଏବଂ ଦେଖିବେ ଯେ ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣ ମଧ୍ୟରେ ଅଛି, ତା ଫଳରେ ଆପଣ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବେ। ଆମକୁ ଜାଣିବାକୁ ପଡ଼ିବ ଯେ ଏଭଳି ନିରବ ଘାତକୁ ଯଦି ଆମେ ନିୟନ୍ତ୍ରଣରେ ରଖିବା ଆମର କୌଣସି ଅସୁବିଧା ହେବ ନାହିଁ। ଉଚ୍ଚ ରକ୍ତଚାପର ଚିକିତ୍ସା 2 ଆମକୁ କରିବାକୁ ହେବ। ପ୍ରଥମଟି ହେଲା ବିନା ଔଷଧରେ, ଯଥା ଖାଦ୍ୟରେ ଲୁଣ କମ୍ ଖାଇବା, 5 ସାଧାରଣତଃ କମ୍ ଲୁଣ ଆମେମାନେ ଖାଇବା କଥା। ଖରାଦିନରେ ହୁଏତ 5-7 ଖାଇବା, ଧୂମପାନ ନିଷେଧ, ମଦ୍ୟପାନ ସମ୍ପୂର୍ଣ୍ଣ ରୂପେ ବର୍ଜନୀୟ, ନିୟମିତ ବ୍ୟାୟାମ କରିବା, ଶରୀରର ଓଜନ କମାଇ ରଖିବା, ଯୋଗାଭ୍ୟାସ ଦ୍ୱାରା

0: କରିବା ପାଇଁ ନିୟମିତ ଔଷଧ ଖାଇବେ। ଯଦି କୌଣସି ସମୟରେ କମ୍ ବେଶୀ ହେଉଛି ଉପଯୁକ୍ତ ଡାକ୍ତରୀ ପରାମର୍ଶ ଅନୁସାରେ ଔଷଧକୁ ଖାଇବା। ତେଣୁ ଯଦି ଆମର ରକ୍ତଚାପକୁ ନିୟନ୍ତ୍ରଣ ଭିତରେ ରଖିବା ଆମର ଜୀବନ ସୁଦୀର୍ଘ ନିରାମୟ ହେବ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ନିରବ ଘାତକ ଉଚ୍ଚ ରକ୍ତଚାପ ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଶିଶୁଶଙ୍କର ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ନେଇ ସହଯୋଗର ନୂତନ ଉପାୟ ଅନୁସନ୍ଧାନ କରାଯିବ। ଶ୍ରୀ ମୋଦି ଆଲୋଚନା କାଳରେ ସବୁଜ ପରିବର୍ତ୍ତନ, ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ସ୍ଥିର ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା ମହାକାଶ, ଜଳବାୟୁ ଏବଂ ଲୋକସମ୍ପର୍କ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଉଭୟ ପ୍ରଧାନମନ୍ତ୍ରୀ ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର୍ ଲେୟନ୍ଙ୍କ ସହିତ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପୀୟ ଗସ୍ତର ତୃତୀୟ ପର୍ଯ୍ୟାୟ ଏବଂ ଚଳିତ ବର୍ଷ ଜାନୁଆରୀରେ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରଠାରୁ ଏହା ତାଙ୍କର ପ୍ରଥମ ଗସ୍ତକୁ ପ୍ରତିନିଧିତ୍ୱ କରୁଛି। 2025 ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ $7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ଏବଂ 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ $2.825 ବିଲିୟନ୍ ହୋଇଛି। ବର୍ତ୍ତମାନ 280 ଅଧିକ ସ୍ୱିଡିଶ କମ୍ପାନୀ ଭାରତରେ କାର୍ଯ୍ୟ କରୁଥିବା ବେଳେ 75 ଭାରତୀୟ ଫାର୍ମ ସ୍ୱିଡେନରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନେଦରଲ୍ୟାଣ୍ଡସ୍ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବା ସହ ସେଠାକାର ରାଜପରିବାର ସହିତ ସାକ୍ଷାତ କରିଥିଲେ। ଶ୍ରୀ ମୋଦି ଏବଂ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ଚୋଳ ଯୁଗର ତମ୍ବା ପ୍ଲେଟ୍ର ଐତିହାସିକ ପୁନଃସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପ୍ଲେଟ୍ଗୁଡ଼ିକ ଭାରତର ଐତିହ୍ୟ ଏବଂ ସଭ୍ୟତାର ଏକ ଅମୂଲ୍ୟ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ। ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ASML ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅଧୀନରେ ASML ଗୁଜରାଟର ଧୁଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ବ୍ୟବସ୍ଥାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବ। ଉଭୟ ନେତା ମିଳିତ ଭାବରେ ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଗସ୍ତକାଳରେ ଉଭୟ ଦେଶ ମଧ୍ୟରେ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ ହୋଇଛି। ଏଥିରେ ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ରୋଡ୍ମ୍ୟାପ୍, ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ସହଯୋଗ ସମେତ ଜଳ ପରିଚାଳନା, ତ୍ରିପୁରାରେ ଫୁଲଚାଷ, ବେଙ୍ଗାଲୁରୁରେ ଦୁଗ୍ଧ ତାଲିମ, ନାଳନ୍ଦା ଏବଂ ଗ୍ରୋନିଞ୍ଜେନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ତଥା ସ୍ୱାସ୍ଥ୍ୟ ଓ ସୀମା ଶୁଳ୍କ କ୍ଷେତ୍ର ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି

କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜଣାଇଥିଲେ। ବେଲିଜ୍ ଏବଂ ହଣ୍ଡୁରାସର ସଫଳ ଗସ୍ତ ପରେ ମାର୍ଗାରିଟା ଗତକାଲି ଡୋମିନିକାରେ ପହଞ୍ଚିଥିଲେ। ମୂଲ୍ୟବାନ ଧାତୁ ଉପରେ ଅଧିକ ସୀମା ଶୁଳ୍କ ଲାଗୁ କରିବାର କିଛିଦିନ ମଧ୍ୟରେ କେନ୍ଦ୍ର ସରକାର ରୂପା ଆମଦାନୀ ଉପରେ କଟକଣା ଜାରି କରିଛନ୍ତି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ ସୁନା ଏବଂ ପ୍ଲାଟିନମ୍ ସହିତ ରୂପା ଆଚ୍ଛାଦିତ ଓ ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କରାଯାଇଛି। ଗତ ବୁଧବାର ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କକୁ 6% ~15% ବୃଦ୍ଧି କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ପୁଣେରୁ ଗିରଫ କରିଛି। ପୁଣେର ଏକ କଲେଜରେ ବଟନି ବିଭାଗର ଅଧ୍ୟାପିକା ମନୀଷା ମାନ୍ଧାରେଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ତାଙ୍କୁ ଏହି ପରୀକ୍ଷାରେ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ବାଘମାରେଙ୍କୁ ଗତ 14 ପୁଣେରୁ ସିବିଆଇ ଗିରଫ କରିଥିଲା। ମହାରାଷ୍ଟ୍ରର ଗଡ଼ଚିରୋଲି ପୋଲିସ ଏବଂ ସିଆର୍ପିଏଫ୍ ପକ୍ଷରୁ ଅଭିଯାନ ସମୟରେ 8 ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା 8 ମାଓବାଦୀଙ୍କ ମଧ୍ୟରେ 2 ଡିଭିଜନାଲ୍ କମିଟି ସଦସ୍ୟ ଏବଂ 2 ପ୍ଲାଟୁନ୍ ପାର୍ଟି କମିଟି ସଦସ୍ୟ ରହିଥିବା ଜଣାପଡ଼ିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ ଏଲ୍ଏମ୍ଜି, AK-47 ରାଇଫଲ, SLR, ଇନ୍ସାସ୍ ରାଇଫଲ, 303 ରାଇଫଲ ସମେତ 51 ବନ୍ଧୁକ ଜବତ କରିଛି। ଏହି ଅଭିଯାନରେ 65,34,000 ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ କ୍ୟାଡର ମାଓବାଦୀଙ୍କ ପାଇଁ ମହାରାଷ୍ଟ୍ର ସରକାର 64 ଟଙ୍କାର ମିଳିତ ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଗତକାଲି 5 ବରିଷ୍ଠ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କୋଲକାତାର ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି କୋଲକାତା ହାଇକୋର୍ଟର ବିଚାରପତି ସମ୍ପା ସରକାର ଏବଂ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠରେ କରାଯିବ। ବିଚାରପତି ରାଜାଶେଖର ମନ୍ଥା ଏବଂ ରାୟ ଚଟ୍ଟୋପାଧ୍ୟାୟ ଏହି ମାମଲାରୁ ଗତ 11 ଓହରି ଯାଇଛନ୍ତି। ଏହି ମାମଲାରେ ଏକମାତ୍ର ଦୋଷୀ ସଞ୍ଜୟ ରାୟଙ୍କୁ ଗତବର୍ଷ ଜାନୁଆରୀରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତର ମୃତ୍ୟୁଦଣ୍ଡ ଦାବି କରିଛି। କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ଆଭାଲେଡୋ ଡି ଲା ଏସ୍ପ୍ରିଏଲାଙ୍କ ସହଯୋଗୀ ଥିବା ଜଣେ ପୂର୍ବତନ ମେୟର ରୋଜର ଡେଭିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କର ଜଣେ ସହଯୋଗୀ ଏଡର୍ କାର୍ଡୋନାଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆମେରିକା ସରକାରଙ୍କ ଦ୍ୱାରା ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିବା 2 ଗୋଷ୍ଠୀ ଏବଂ ତୃତୀୟ ଗୋଷ୍ଠୀ ସମ୍ପୃକ୍ତ ଅଞ୍ଚଳରେ 2020 ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ। ଡେଭିଆଙ୍କ ମୃତ୍ୟୁ ରାଜଧାନୀ ବୋଟାଗୋରୁ 170 ଦକ୍ଷିଣରେ ଥିବା ଏକ ଗ୍ରାମରେ ରହିଛି। କିବରାଲ ଗ୍ରାମାଞ୍ଚଳରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଡେଭିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ 31 ହେବାକୁ ଥିବା କଲମ୍ବିଆ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଭଳି ହତ୍ୟାକାଣ୍ଡ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି। ଲାଟଭିଆର ରାଷ୍ଟ୍ରପତି ଏଡଗାସ୍ ରିଙ୍କେଭିକ୍ସଙ୍କ ଘୋଷଣା ଅନୁଯାୟୀ ସେ ବିରୋଧୀ ୟୁନାଇଟେଡ୍ ଲିଷ୍ଟ ପାର୍ଟିର ସାଂସଦ ଆଣ୍ଡ୍ରିସ୍ କୁଲବର୍ଙ୍କୁ ଏକ ନୂଆ ସରକାର ଗଠନ ପାଇଁ ଦାୟିତ୍ୱ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରିଙ୍କେଭିକ୍ସ କହିଛନ୍ତି ସେ ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବିଭିନ୍ନ ରାଜନୈତିକ ଦଳ ଓ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା କରିଥିଲେ। ଚଳିତ ମାସ 25 ସୁଦ୍ଧା ସେ ନୂଆ ସରକାର ଗଠନ ହେବା ନେଇ ଆଶାବାଦୀ ଥିବା କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି।

0: ଆମର ଅଗଣିତ କୁନି କୁନି ପିଲାମାନଙ୍କୁ ଶିଶୁ ରାଇଜ୍ୟ କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି। ପିଲେ, ତମକୁ ସବୁଠୁ ବେଶୀ କ'ଣ ଭଲ ଲାଗେ କହିଲ? ତମକୁ ଚକୋଲେଟ୍ ଖାଇବାକୁ ଭଲ ଲାଗେ, ତମକୁ ଆଇସ୍କ୍ରିମ୍ ଖାଇବାକୁ ଭଲ ଲାଗେ, ତମକୁ ଖେଳିବାକୁ ଭଲ ଲାଗେ, ଆଉ ସବୁଠୁ ବେଶୀ ତମକୁ କ'ଣ ଭଲ ଲାଗେ କହିଲ? ତମକୁ ସବୁଠୁ ବେଶୀ ଗପ ଶୁଣିବାକୁ ଭଲ ଲାଗେ। ତାହେଲେ ଆଜି ଆସ, ତମକୁ ଗୋଟିଏ ସୁନ୍ଦର ଗପ କହୁଛନ୍ତି ଅପା ରୂପାଲି ମିଶ୍ର, ଆସ ତାଙ୍କଠାରୁ ଶୁଣିବା।
1: ଦିନେ ଗୋଟିଏ ଚକୁଳିଆ ପଣ୍ଡା ପ୍ରତିଦିନ ଯାଇ ଭିକ ମାଗେ। ଭିକ ଯାହା ମାଗେ ତାକୁ ଆଣି ତା ମା ଆଉ ସିଏ ରୋଷେଇ କରି ଖାଆନ୍ତି। ଦିନେ ସିଏ ବୁଲୁ ବୁଲୁ ତାକୁ ଆଉ ଭିକ ମିଳିଲା ନାହିଁ। ସେ ମନ ଦୁଃଖରୁ ଆସି ଗୋଟିଏ ପୋଖରୀ କୂଳରେ ବସିଲା। ସିଏ ପଶି ସେଠି କାନ୍ଦିଲା, ମୋତେ ଆଜି କିଛି ମିଳିଲା ନାହିଁ ବୋଲି। ସେଇଥିରେ ଗୋଟିଏ ଗଙ୍ଗା ମାତା ରହୁଥିଲେ। ଚକୁଳିଆ ପଣ୍ଡାର ଦୁଃଖ ସହି ନ ପାରି ସିଏ କ'ଣ କଲେ, ଗୋଟିଏ ହାଣ୍ଡି ଭିତରେ ସିଏ ଯାହା ଯାହା ଅର୍ଣ୍ଣ, ଡାଲି, ମହୁର, କ୍ଷୀରି, ଖେଚିଡ଼ି ସବୁ ଭରି କରି ସେହି ପୋଖରୀରେ ଭସାଇ ଦେଲେ। ସେଇ ହାଣ୍ଡିଟି ଭାସି ଭାସି ଆସି ଚକୁଳିଆ ପଣ୍ଡାର ଗୋଡ଼ରେ ଲାଗିଲା। ଚକୁଳିଆ ପଣ୍ଡା ଦେଖିଲା, ଏଇ

0: କେଉଁ ଜାଗାକୁ ଯିବାକୁ ଥିବ କିମ୍ବା ଡାକ୍ତରଖାନାକୁ ଯିବାକୁ ଥିବ, ଏମିତି ଯଦି କିଛି ଅସୁବିଧା ଥିବ ତ ଆମକୁ କ'ଣ କରିବାକୁ ପଡ଼ିବ କହିଲ? ଆମକୁ ତ ଯିବାକୁ ପଡ଼ିବ, କିନ୍ତୁ ତା ପୂର୍ବରୁ ଆମକୁ କିଛି ସତର୍କ ହେବାକୁ ପଡ଼ିବ, ତାହେଲେ ଆମକୁ ଅଂଶୁଘାତ ଆଉ ହେବ ନାହିଁ, ବୁଝିପାରିଲ? ତେବେ ଘରୁ ବାହାରିବା ପୂର୍ବରୁ ପେଟେ ଖାଇକିରି ପେଟେ ପିଇକିରି ଘରୁ ବାହାରିବ, ଆଉ ବାହାରକୁ ବାହାରିଲା ବେଳେ ପତଳା ଧଳା ଢିଲା ସୂତା ଲୁଗା ପିନ୍ଧିବା ଦରକାର, ଆଉ ସାଙ୍ଗରେ ପାଣି ବୋତଲ ନେବା ଦରକାର, ମୁଣ୍ଡରେ ଛତା ଥିବା ଦରକାର, ଜୋତା ତ ସମସ୍ତେ ଆଜିକାଲି ପିନ୍ଧୁଛନ୍ତି, କିଛି ଅସୁବିଧା ନାହିଁ। ତେବେ ଆଉ ମଝିରେ ମଝିରେ ସବୁବେଳେ ତୁମକୁ କିଛି ନା କିଛି ପିଉଥିବା ଦରକାର, ପାଣି, ପଇଡ଼, ଘୋଳ ଦହି ଏସବୁ ପିଉଥିବା ଦରକାର। ଆଉ ଯଦି ତୁମକୁ କିଛି ଖରାପ ଲାଗିଲା, ଦେହ ଅସ୍ୱସ୍ଥି ଲାଗିଲା ବା ପେଟ କାଟିଲା ଭଳିଆ ଲାଗିଲା, କିଛି ଖରାପ ଲାଗିଲା, ସାଙ୍ଗେ ସାଙ୍ଗେ ଛାଇ ଜାଗାକୁ ଚାଲିଯିବା ଦରକାର। ଆଉ ଯଦି ସେମିତି କିଛି ରୋଗୀ ତୁମ ନଜରକୁ ଆସିଯିବେ, ତେବେ ସାଙ୍ଗେ ସାଙ୍ଗେ ତୁମ ପାଖରେ ଯଦି କିଏ ବଡ଼ ଲୋକ ଥିବେ ତାଙ୍କୁ ଜଣେଇବ, ସେମାନେ ତାଙ୍କୁ ଡାକ୍ତରଖାନାକୁ ନେବେ, ତାଙ୍କୁ ପାଣି ପିଇବାକୁ ଦେବେ, ତାଙ୍କ ଉପରେ ଥଣ୍ଡା ପାଣି ଫ୍ରିଜ୍ ପାଣି ଛିଞ୍ଚିବେ, ତାହେଲେ ସେ ସୁସ୍ଥ ହୋଇପାରିବେ। ତେବେ ଆସ, ଏ ବିଷୟରେ ଆଉ କିଛି ଅଧିକା ଜାଣିବା। ଆଜି ତୁମକୁ କହୁଛନ୍ତି ଦିଦି ଶର୍ମିଷ୍ଠା ପଣ୍ଡା, ଆସ ତାଙ୍କଠାରୁ ଶୁଣିବା।
1: ମ୍ୟାଡ଼ାମ୍ ଆପଣଙ୍କ ନାଁ ଟିକେ କହିଲେ?
2: ମୋ ନାଁ ଶର୍ମିଷ୍ଠା କୁମାରୀ ପଣ୍ଡା, ମୁଁ କୁକୁଡ଼ାଖଣ୍ଡି ବ୍ଲକର ଆଇସିଡିଏସ୍ରେ ଲେଡ଼ି ସୁପରଭାଇଜର ଅଛି।
1: ଆଚ୍ଛା ମ୍ୟାଡ଼ାମ୍, ଏବେ ତ ଦେଖୁଛନ୍ତି କେତେ ଟାଣ ଖରା ହେଉଛି, ଟାଣ ଖରା ଉପରେ ଟିକେ ଅଂଶୁଘାତରୁ ଆମେ କେମିତି ରକ୍ଷା ପାଇବା ଆମ ପିଲାମାନଙ୍କୁ ଟିକେ କହିଲେ।
2: ହଁ, ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆମେ ଖରାକୁ ନିହାତି ଦରକାର ନଥିଲେ ବାହାରିବା ନାହିଁ। ଯଦି ବି କିଛି ଦରକାର ଅଛି ଯିବା ପୂର୍ବରୁ ପତଳା ଆଉ ହ୍ୱାଇଟ୍ କପଡ଼ା ଲୁଗାପଟା ପିନ୍ଧିବା ଦରକାର, ଆଉ ସାଥିରେ ଛତା, ପାଣି ବୋଟଲ, ORS ନେଇକି ଯିବା ନିହାତି ଜରୁରୀ। ଆଉ ଦେହକୁ ଜଳୀୟ ଅଂଶ ଯୋଗାଇବା ପାଇଁ ଦହି ଘୋଳ ପଇଡ଼ ପାଣି ସଫିସିଏଣ୍ଟ ପିଇବା ଦରକାର, ଆଉ ଯେତେ ପାରିବେ ଛାଇରେ ରହିକି କାମ କରିବା ନିହାତି ଜରୁରୀ। ହଁ, ଯଦି କାହାକୁ ରାସ୍ତାରେ କିଛି ଅଘଟଣ ଘଟିଲା ଅଂଶୁଘାତ ପାଇଁ ସାଙ୍ଗେ ସାଙ୍ଗେ ଛାଇକୁ ନେଇକି ଆସିବେ, ଆଉ ଡକ୍ଟରଙ୍କୁ ପରାମର୍ଶ କରିବା ପାଇଁ ମେଡ଼ିକାଲକୁ ନେବେ।
1: ଧନ୍ୟବାଦ।
0: ପିଲାମାନେ, ତୁମେ ତ ଜାଣିଛ ଆମ ଦେଶ ଭାରତ ଯେତେବେଳେ ପରାଧୀନ ଥିଲା, ଦେଶକୁ ସ୍ୱାଧୀନ କରିବା ପାଇଁ ବହୁ ଯୋଦ୍ଧା, ବହୁ ମହାପୁରୁଷ ଚେଷ୍ଟା କରିଥିଲେ, ବହୁ ତ୍ୟାଗ ସେମାନେ କରିଥିଲେ, ଏମିତିକି ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥିଲେ, ଦେଶ ପାଇଁ ନିଜ ଜୀବନ ଦେଇଦେଇଥିଲେ, ଦେଶ ପାଇଁ ଜେଲ୍ ଯାଇଥିଲେ, ଦେଶ ପାଇଁ ନିଜ ଜୀବନ ମଧ୍ୟ ଦେଇଦେଇଥିଲେ। ଏମିତି ବହୁତ ଯୋଦ୍ଧାଙ୍କ ମଧ୍ୟରୁ ଜଣେ କ୍ରାନ୍ତିକାରୀ ଯୋଦ୍ଧାଙ୍କ ନାଁ ତୁମେ ତ ନିଶ୍ଚୟ ଶୁଣିଥିବ, ସିଏ ହେଉଛନ୍ତି ଭଗତ ସିଂ। ଭଗତ ସିଂଙ୍କ ଯୋଗୁଁ କେମିତି କ୍ରାନ୍ତିକାରୀ ଯୁଗର ଆରମ୍ଭ ହୋଇଥିଲା, ସିଏ କେମିତି ଦେଶ ପାଇଁ ତ୍ୟାଗ କରିଥିଲେ, ନିଜ ଜୀବନ ବାଜି ଲଗାଇ ଦେଇଥିଲେ, ସେହି ବିଷୟରେ ଆସ ଅଧିକ ଶୁଣିବା ବଡ଼ ଭାଇ ସୁଶାନ୍ତ ପଣ୍ଡାଙ୍କ ଠାରୁ।
3: ଆମେ ସମସ୍ତେ ପବିତ୍ର ଭାରତ ମାତାର ସନ୍ତାନ। ଏହି ଭାରତ ଭୂମିରେ ଜନ୍ମ ନେବା ପାଇଁ ଦେବତାମାନେ ମଧ୍ୟ ଲାଳାୟିତ ଥାଆନ୍ତି। ସେହି ପୁଣ୍ୟଭୂମି ଭାରତ ମାତାର ଆମେ ଯେ ସନ୍ତାନ, ସେଇଥିପାଇଁ ଆମେ ଯେ ଗର୍ବ କରିବା ଉଚିତ। ଭାରତର ଐତିହାସିକ କିମ୍ବଦନ୍ତୀ ଓ ପୌରାଣିକ ଗାଥାର ଆଧାରରେ ଆମେ ଏବେ ପର୍ଯ୍ୟନ୍ତ ଚାଲି ଆସିଛୁ ଏବଂ ଏକ କ୍ରାନ୍ତି ଯୁଗର ପହଞ୍ଚିଛୁ। ଲଙ୍କାପତି ରାବଣର ନିଧନ ପରେ ଲଙ୍କା ନଗରୀର ଅନୁପମ ସୌନ୍ଦର୍ଯ୍ୟ ଓ ଅତୁଳନୀୟ ବିଭବ ଦେଖି ସାନ ଭାଇ ଲକ୍ଷ୍ମଣ ଶ୍ରୀରାମଙ୍କୁ ପରାମର୍ଶ ଦେଇଥିଲେ, ଅଯୋଧ୍ୟା ଭରତଙ୍କ ଦ୍ୱାରା ଶାସିତ ହେଉ ଏବଂ ଶ୍ରୀରାମ ଲଙ୍କା କଟକର ରାଜା ହୁଅନ୍ତୁ। ଏହାର ଉତ୍ତର ଦେଇ ପ୍ରଭୁ ଶ୍ରୀରାମଚନ୍ଦ୍ର କହିଥିଲେ, ଅପି ସ୍ୱର୍ଣ୍ଣମୟୀ ଲଙ୍କା ନ ମେ ଲକ୍ଷ୍ମଣ ରୋଚତେ, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସି। ବାସ୍ତବରେ ଜନ୍ମଭୂମି ପ୍ରୀତି ବ୍ୟକ୍ତିର ଏକ ନୈସର୍ଗିକ ପ୍ରବୃତ୍ତି। ଯେଉଁ ଭୂମିରେ ଆମର ଜନ୍ମ, ଯାହାର ପାଣି ପବନରେ ଅମର

ତୀବ୍ର ଉତ୍ତେଜନା ସୃଷ୍ଟି ହେଲା। କୋଳାହଳ ମଧ୍ୟରେ ଶବଦାହ କରାଗଲା। ଦର୍ଶକ ଗ୍ୟାଲେରୀର ମଝିଦ୍ୱାର ଓ ମହିଳାମାନେ ବସିବା ଲାଗି ଉଦ୍ଦିଷ୍ଟ ସ୍ଥାନ ମଝିରେ ଦୁଇଜଣ ଯୁବକ ନିର୍ବିକାର ଭାବରେ ଠିଆ ହୋଇଥିଲେ। ସତେ ଯେପରି ସେମିତି କିଛି ବିଶେଷ ଘଟଣା ଘଟିନାହିଁ, ସେ ଦୁହେଁ ଥିଲେ ସର୍ଦ୍ଦାର ଭଗତ ସିଂ ଓ ତାଙ୍କର ସହଯୋଗୀ ବିପ୍ଳବୀ ବଟୁକେଶ୍ୱର ଦତ୍ତ। ଏହି ଘଟଣାରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା। ଦେଶବାସୀ ଏହି ଦେଶପ୍ରେମୀ ଯୁବକଙ୍କ ବୀରତ୍ୱରେ ଅନୁପ୍ରାଣିତ ହେବା ଆରମ୍ଭ କରିଦେଇଥିଲେ। ବୋମା ବିସ୍ଫୋରଣ ସମୟରେ ସାଇମନ ସାହେବ ମଧ୍ୟ ଆସେମ୍ବ୍ଲି ହଲ୍ରେ ଉପସ୍ଥିତ ଥିଲେ ଓ ସର୍ବପ୍ରଥମେ ସେ ଜୀବନ ବିକଳରେ ସ୍ଥାନ ଛାଡ଼ି ଦୌଡ଼ି ପଳାଇଥିଲେ। ଏହି ଘଟଣା ପରେ ଦିଲ୍ଲୀ ବିଚାରାଳୟରେ ଭଗତ ସିଂ ଓ ବଟୁକେଶ୍ୱରଙ୍କ ବିରୁଦ୍ଧରେ ଆତଙ୍କବାଦର ମୋକଦ୍ଦମା ଚାଲିଲା। ସେମାନେ ଅଦାଲତରେ ମଧ୍ୟ ନିର୍ଭୀକ ଭାବରେ କ୍ରାନ୍ତି ଚିରାୟୁ ହୋ, ମଜଦୁର ସଂଘ ଚିରାୟୁ ହୋ, ଇନକିଲାବ ଜିନ୍ଦାବାଦ ଧ୍ୱନି ଦେବାରୁ ବିଚାରପତି ଅତ୍ୟନ୍ତ କ୍ରୋଧିତ ହୋଇ ଆଦେଶ ଦେଲେ ଯେ ବିଚାର ନ ଶେଷ ହେବା ଯାଏଁ ଉଭୟଙ୍କ ହାତରୁ ଓ ଗୋଡ଼ରୁ କଡ଼ି ଖୋଲାଯିବ ନାହିଁ। ଲାହୋରଠାରେ ଭଗତ ସିଂଙ୍କ ଦ୍ୱାରା ଗଠିତ ନୌଯବାନ ସଭାର ସଦସ୍ୟଗଣ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇ ଏହି ମୋକଦ୍ଦମା ସଂକ୍ରାନ୍ତୀୟ ଖବର ସହ ଭଗତ ସିଂ, ସୁଖଦେବ ଓ ବଟୁକେଶ୍ୱର ପ୍ରମୁଖ

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏ

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇରୁ ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇ

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ସୀତା ଲବକୁଶ ଚଳଚ୍ଚିତ୍ରରୁ ଗୀତଟିକୁ ଗାଇଛନ୍ତି ସ୍ୱାଗତିକା ଏବଂ ଏସ୍ ଜାନକୀ। ପ୍ରଫୁଲ୍ଲକରଙ୍କ ସଙ୍ଗୀତ ନିର୍ଦ୍ଦେଶନା। ଗୀତ ରଚନା କରିଛନ୍ତି ୟୁସି ପାଢ଼ୀ।

0: ଶୁଣୁଥିଲେ ଗାୟତ୍ରୀ ବୋଷ ଏବଂ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରୁ ଗୀତଟି, ଗୀତ ରଚନା ଗୌରହରି ଦଳେଇ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶୁଣିଲି କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ। ଶେଷ ସୁଗମ ସଙ୍ଗୀତଟି ଶୁଣୁଥିଲେ ଦୀପ୍ତିମୟୀ ମହାନ୍ତି ଏବଂ ତାନସେ ସିଂଙ୍କ କଣ୍ଠରୁ। ଗୀତ ରଚନା ପ୍ରଫୁଲ୍ଲ କୁମାର ତ୍ରିପାଠୀ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 9:00 ବାଜିବାକୁ ଯାଉଛି। ଶୁଣନ୍ତୁ କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ବିବିଧ ଭାରତୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 10:00 କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ସୀତାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
2: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଓ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥ୍ ଲ୍ୟାବ୍ ଏବଂ ଅଭିଜ୍ଞ ସିଟି ଭିଏସ୍ ସର୍ଜନ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ।
1: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ସୀତାପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ସ୍ୱାଗତ କରୁଛି ଆପଣଙ୍କୁ, ମୁଁ ପୁଷ୍ପିତା ପଟ୍ଟନାୟକ। ବୁଝିଲି ଶ୍ରୋତା ବନ୍ଧୁ, ଆମେ ସମସ୍ତେ ନିଜକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟକୁ କଣ୍ଟ୍ରୋଲ କରିବା, ଧୂମ ମଦ୍ୟପାନ ଠାରୁ ଦୂରେଇ ରହିବା, ସନ୍ତୁଳିତ ଖାଦ୍ୟ ପ୍ରତି ଯତ୍ନବାନ ହେବା, ଜୀବନଶୈଳୀକୁ ପରିବର୍ତ୍ତନ କରିବା, ନିୟମିତ ବ୍ୟାୟାମ କରିବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆଉ ମାନସିକ ଚାପଠୁ ଦୂରେଇ ରହିବା, ସବୁ ଅବସ୍ଥାରେ ସବୁ କିଛିକୁ ରାଜି ରହି ଜୀବନକୁ ଆଗେଇ ନେବା, ସୁସ୍ଥ ରହିବା ଆଉ ସମସ୍ତଙ୍କୁ ସାଥିରେ ରଖି ଶାନ୍ତିରେ ରହିବା, ନା କ'ଣ କହୁଛନ୍ତି?

ଆମ ଶରୀରରେ ଯେତେ ପ୍ରକାର ଅଙ୍ଗ ରହିଛି, ସବୁଠାରୁ ମୁଖ୍ୟ ଅଙ୍ଗ ହେଲା ହାର୍ଟ। କାହିଁକି ନା ଶରୀରର ସବୁ ଅଙ୍ଗମାନଙ୍କୁ ଟିକେ ନା ଟିକେ ରେଷ୍ଟ ମିଳୁଛି, କିନ୍ତୁ ହାର୍ଟକୁ ବିଲକୁଲ ରେଷ୍ଟ ମିଳେ ନା। ଆପଣ ଉଠନ୍ତୁ, ଶୁଅନ୍ତୁ, ବସନ୍ତୁ, ଖାଆନ୍ତୁ, ଯାହା ବି କରନ୍ତୁ ନା କାହିଁକି, ହାର୍ଟ ସବୁବେଳେ ବିଟ୍ କରିଥାଏ ବା ବ୍ଲଡ୍କୁ ପମ୍ପିଂ କରିବାକୁ ପଡ଼ିଥାଏ। ଆଜିର ଆଧୁନିକ ଚିକିତ୍ସା ଯୁଗରେ ବି ହାର୍ଟ ଆଟାକ୍ ମୃତ୍ୟୁ ସଂଖ୍ୟା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ସାଧାରଣ ଭାଷାରେ ଯଦି କୁହାଯାଏ, ହାର୍ଟ ବା ହୃଦପିଣ୍ଡ ମଣିଷ ଶରୀରର ପ୍ରତ୍ୟେକ କୋଷ, ଟିସୁ ଏବଂ ଅଙ୍ଗକୁ ଅହରହ ରକ୍ତ ସଞ୍ଚାଳନ କରୁଥାଏ। ଆଉ ଯେତେବେଳେ ଆମ ହାର୍ଟ କୌଣସି କାରଣରୁ ବିଭିନ୍ନ କର୍ମ କରିବାରେ ଅସମର୍ଥ ହୋଇପଡ଼େ, ସେତେବେଳେ ହୋଇଥାଏ ହାର୍ଟ ଆଟାକ୍ ବା ହୃଦଘାତ। ତେବେ ବ୍ୟସ୍ତବହୁଳ ଜୀବନରେ କେମିତି ନେବେ ହୃଦପିଣ୍ଡର ଯତ୍ନ, ହାର୍ଟ ଆଟାକ୍ରୁ କେମିତି ରଖିବେ ନିଜକୁ ସୁରକ୍ଷିତ, ସେଥିପାଇଁ ତ ଏଇଥର ବିଷୟବସ୍ତୁ ରହିଛି, ହୃଦରୋଗ କ'ଣ, ଏହାର କାରଣ, ଲକ୍ଷଣ ଏବଂ ପ୍ରତିକାର। ଆପଣ ଫୋନ୍ ଯୋଗେ ମୁଇଁ 13 ତାରିଖ ଦିନ ଏହି ସମ୍ପର୍କିତ ଯେଉଁ ସବୁ ପ୍ରଶ୍ନ ପଚାରିଥିଲେ, ୟାର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଥିଲେ କାର୍ଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ବଦ୍ରି ଦଣ୍ଡପାଣି। ସାର୍ ନମସ୍କାର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜିର ବିଷୟବସ୍ତୁ ନେଇକି ତ ଆମେ କଥାବାର୍ତ୍ତା କରିବା, କିନ୍ତୁ ଯେହେତୁ ଏବେ ଆମର କେତୋଟି କଲ୍ ଆସିଯାଇଛି, ପ୍ରଥମେ କଲ୍ ରିସିଭ୍ କରିନେବା।

0: ଅଛି, ଯେମିତି ଆମେ
1: ଆଜ୍ଞା
0: ଛୋଟ ଛୁଆମାନଙ୍କର ଯଦି ଦେଖିବା, ସେମାନଙ୍କର କିଛି
1: ଆଜ୍ଞା
0: ମା ଛୁଆ ପେଟରେ ଥିଲା ବେଳେ କିଛି ଜନ୍ମଗତ
1: ଆଜ୍ଞା
0: ତ୍ରୁଟି ଯୋଗୁଁ ହୋଇଥାଏ, ଏମିତି ଆମେ ହୋଲ କହନ୍ତି, ହାର୍ଟରେ ହୋଲ ହେଲା,
1: ଆଜ୍ଞା
0: ତ ଛୋଟ ଛୁଆମାନଙ୍କର
1: ଆଜ୍ଞା
0: ସେ ସମସ୍ୟା ଥାଏ। ବାକି
1: ଆଜ୍ଞା
0: ମଣିଷର ଯେତେବେଳେ ବଡ଼ ହେବ, ଧୀରେ ଧୀରେ ତାର ଜୀବନଶୈଳୀ ରିଲେଟେଡ଼ ସମସ୍ୟା, ଯେମିତି ଡାଇବେଟିସ୍ ହେଲା, ବ୍ଲଡ଼ ପ୍ରେସର ହେଲା, ଅତ୍ୟଧିକ ଧୂମ୍ରପାନ ହେଲା,
1: ଆଜ୍ଞା
0: ସେସବୁ ଯୋଗୁଁ
1: ଆଜ୍ଞା
0: ଆମର ହାର୍ଟ ଭିତରେ ଯେଉଁ ରକ୍ତନଳୀ ଥାଏ ସେଗୁଡ଼ା ବନ୍ଦ
1: ଆଜ୍ଞା
0: ହୋଇଯାଇଥାଏ। ତ ଯେତେବେଳେ ବୟସ
1: ଆଜ୍ଞା
0: ଅଧିକା ହେବ, ହାର୍ଟ ଆଟାକ୍ ଆମେ କହୁ, ହାର୍ଟ ଆଟାକ୍ ହୁଏ ବେଳେ ବେଳେ। ଆମର
1: ଆଜ୍ଞା
0: ହାର୍ଟର ମାଂସପେଶୀ ଯେଉଁ ଅଛି, ସେ
1: ଆଜ୍ଞା
0: ମାଂସପେଶୀ ଦୁର୍ବଳ ହୋଇଯାଏ, ଦୁର୍ବଳ ହୋଇକି ଆମର ହାର୍ଟର ଯେଉଁ ପମ୍ପିଙ୍ଗ ପାୱାରଟା ଅଛି ସେଇଟା କମିଯାଏ। ତ ସେଇଟା
1: ଆଜ୍ଞା
0: ଯୋଗୁଁ ଆମେ ଯେଉଁଟା କହୁଛେ ହାର୍ଟ ଫେଲିଅର କହୁଛେ, ଯେମିତି ଆମର
1: ଆଜ୍ଞା
0: କିଡ଼ନୀ
1: ଆଜ୍ଞା
0: ଫେଲିଅର ଅଛି, ସେମିତି ହାର୍ଟ ଫେଲିଅର,
1: ଆଜ୍ଞା
0: ହାର୍ଟ ତାର
1: ଆଜ୍ଞା
0: କାମ କରିପାରିବନି ଠିକରେ, ତାର ପମ୍ପିଙ୍ଗ ପାୱାରଟା କମିଯିବ। ଆଉ
1: ଆଜ୍ଞା
0: କିଛି ସମସ୍ୟା ଅଛି, ଯେମିତି ଆମର ହୃଦର ସ୍ପନ୍ଦନ ସମସ୍ୟା ଅଛି, ହୃତସ୍ପନ୍ଦନ
1: ଆଜ୍ଞା
0: ହଠାତ୍ ବଢ଼ିଯିବ, ହଠାତ୍ କମିଯିବ, ସେ ସ୍ପନ୍ଦନର ରୋଗ ଅଛି, ତାର ବି ସମସ୍ୟା
1: ଆଜ୍ଞା
0: ଅଛି। ତ ଏସବୁ ମୋଟାମୋଟି ହାର୍ଟ ରୋଗ ଅଛି। ଆପଣ ସେକେଣ୍ଡ
1: ଆଜ୍ଞା
0: କ୍ୱେଶ୍ଚନ୍ ପଚାରିବେ TMT, ଯେଉଁଟା ଆମେ କହୁଛେ ଟ୍ରେଡମିଲ୍ ଟେଷ୍ଟ।
1: ଆଜ୍ଞା ଆଜ୍ଞା
0: ଟ୍ରେଡମିଲ୍ ଟେଷ୍ଟଟା କିଛି ନୁହେଁ, ଏଇଟା ଗୋଟେ ଏକ୍ସରସାଇଜ୍ ଟେଷ୍ଟଟା।
1: ଆଜ୍ଞା
0: ପେସେଣ୍ଟ କ'ଣ କରିବ, ଗୋଟେ ମେସିନ୍ ଉପରେ ଧାଇଁବ, ମେସିନ୍ ଉପରେ
1: ଆଜ୍ଞା
0: ଧାଇଁଲା ପରେ ତାର ଯେଉଁ
1: ଆଜ୍ଞା
0: ଏକ୍ସର୍ସନ୍ ଯୋଗୁଁ, ଯେଉଁ ପରିଶ୍ରମ ଯୋଗୁଁ ହାର୍ଟ ଉପରେ ଟିକେ
1: ଆଜ୍ଞା
0: ପ୍ରେସର୍ ପଡ଼ିବ। ହାର୍ଟ ଉପରେ
1: ଆଜ୍ଞା
0: ପ୍ରେସର୍ ପଡ଼ିଲେ, ଯଦି କିଛି ହାର୍ଟରେ
1: ଆଜ୍ଞା
0: ସମସ୍ୟା ଥିବ, ତାହେଲେ
1: ଆଜ୍ଞା
0: ସେ ଲୋକଟି ଧାଇଁଲା ବେଳେ ତାର ଲକ୍ଷଣ ଦେଖାଯିବ, ଲକ୍ଷଣ
1: ଆଜ୍ଞା
0: ଦେଖାଯିବ। ତା ସାଙ୍ଗରେ ଆମେ ECG ବି କରିଥାଉ, କଣ୍ଟିନ୍ୟୁଅସ୍ ECG
1: ଆଜ୍ଞା
0: କରିଥାଉ, ଯେତେ ସମୟ ସେ ଧାଉଁଥିବ ସେତେ ସମୟ ECG ହେଉଥିବ। ତ
1: ଆଜ୍ଞା
0: ସେ ECG ବି କିଛି ପ୍ରୋବ୍ଲେମ୍ ଥିଲେ ହାର୍ଟରେ, ECG-ରେ ବି ପ୍ରୋବ୍ଲେମ୍ ଆସେ। ତ ଆମେ ସେ ଯେଉଁ
1: ଆଜ୍ଞା
0: ଧାଇଁଲା
1: ଆଜ୍ଞା
0: ବେଳେ ECG-ଟା ଦେଖିବା, ଆଉ
1: ଆଜ୍ଞା
0: ପେସେଣ୍ଟର ଲକ୍ଷଣଟା ଦେଖିବା, ସେଇଟା ହିଁ ତାର
1: ଆଜ୍ଞା
0: ମାନେ ଉପକାରିତା।
1: ଆଜ୍ଞା ଆଉ ଗୋଟେ ଆଜ୍ଞା ଗୋଟେ ଶେଷ ପ୍ରଶ୍ନ ଏଇଟା ଅଛି ଆଜ୍ଞା, ଯେ ଯେମିତିକି ଆଜ୍ଞା ମୋର ଟିକେ ସୁଗର ଅଛି ଆଜ୍ଞା, ମୁଁ ଏଇଟା ଜଷ୍ଟ ଗୋଟେ ହପ୍ତାହ ଆଗରୁ ଟେଷ୍ଟ କରିଥିଲି, 210 ଥିଲା। ତ
0: ଆଜ୍ଞା
1: ସେଟା ମୋର ମାନେ ଆଗରେ କିଛି ପ୍ରୋବ୍ଲେମ ପକେଇବ କି
0: ହଁ
1: ତା ଲାଗି ମୋତେ କ'ଣ ସାବଧାନ ମାନେ ରହିବା
0: ହଁ
1: ଲାଗି ପଡ଼ିବ?
0: ଆପଣଙ୍କର ଡାଇବେଟିସ୍ ଯଦି ପୁରା ଟାଇଟ୍ କଣ୍ଟ୍ରୋଲ ହେଇକି ନ ରହିବ, ତାହେଲେ
1: ଆଜ୍ଞା
0: ହାର୍ଟ ଉପରେ ସେ ପ୍ରଭାବ ପକାଏ। ତ ତେଣୁକରି ଆପଣ
1: ଆଚ୍ଛା
0: ଡାଇବେଟିସ୍ ପୁରା କଣ୍ଟ୍ରୋଲ କରିକି ରଖନ୍ତୁ, ଆପଣ ଯେଉଁ ଡାକ୍ତରଙ୍କୁ ଦେଖାଉଛନ୍ତି,
1: ଆଜ୍ଞା
0: ଯେମିତି ସୁଗାର ପୁରା କଣ୍ଟ୍ରୋଲ ହେଇକି ରହିବ। ଆମର ଖାଲି ପେଟରେ ଯେମିତି
1: ସୁଗର ନାଇଁ, ସୁଗର ଆଣିଛି ଆଜ୍ଞା,
0: ହଁ
1: ପ୍ରତ୍ୟେକ ପରେ ଟେଷ୍ଟ କରିକି ସୁଗର ଆଣିଛି
0: ହଁ କିନ୍ତୁ ରେଗୁଲାର ପ୍ରତି 3 ମାସରେ ଆପଣ ଚେକ୍ କରୁଥାନ୍ତୁ, ଯେମିତି ସିଏ ମାନେ
1: ଆଜ୍ଞା
0: ନିୟନ୍ତ୍ରଣ ବାହାରକୁ ନ ଯାଏ। ଠିକ୍ ଅଛି,
1: ଆଜ୍ଞା
0: ହଉ,
1: ଠିକ୍ ଅଛି ଆଜ୍ଞା,
0: ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା,
0: ଧନ୍ୟବାଦ ଭାଇ,
1: ବହୁତ ଧନ୍ୟବାଦ, ବହୁତ
2: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥା ଠିକ
1: ଆଜ୍ଞା
2: କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର
2: ନମସ୍କାର,
3: ମୁଁ ଫୁଲବାଣୀରୁ ଅନ୍ତା ପଟ୍ଟନାୟକ କହୁଥିଲି।
2: କୁହନ୍ତୁ ଆପଣଙ୍କର କ'ଣ ଜାଣିବାର ଅଛି, ନା ସମସ୍ୟା ରହିଛି, କିଛି ପରାମର୍ଶ ନେବାକୁ ଚାହୁଁଛନ୍ତି?
3: ହଁ ଆଜ୍ଞା, ଆଜିକାଲି ଯୁବପିଢ଼ି ମାନଙ୍କୁ କାହିଁକି ବେଶୀ ହାର୍ଟ ଆଟାକ୍ ହୁଏ?
0: ନମସ୍କାର,
3: ନମସ୍କାର,
0: ହଁ ନମସ୍କାର, ବହୁତ ଭଲ ପ୍ରଶ୍ନଟିଏ ପଚାରିଲେ। ଯେ ଆମେ ଦେଖୁଛୁ ଯେ କିଛି ବର୍ଷ ତଳେ 20-30 ବର୍ଷ ତଳେ ଯେଉଁ ହାର୍ଟ ଡିଜିଜ୍ଟା 70-80-60 ପରେ ରହୁଥିଲା,
3: ହଁ
0: ବର୍ତ୍ତମାନ ସେଇଟା ଏଜ୍ଟା ଟିକେ କମିଯାଇଛି। ଇଭେନ୍ ଆମେ ଦେଖୁଛୁ 20-30 ବର୍ଷରେ ମଧ୍ୟରେ ହାର୍ଟ ଆଟାକ୍ ହେଉଛି, କାର୍ଡ଼ିଆକ୍ ଆରେଷ୍ଟ ହେଉଛି। ଆଉ ଏମିତି ଦେଖାଯାଇଛି ଯେ ପାଶ୍ଚାତ୍ୟ ଦେଶରେ ଯେଉଁ ହାର୍ଟ ଆଟାକ୍ ଆସେ, ଆଉ ଆମ ଇଣ୍ଡିଆର ଲୋକଙ୍କୁ ଯେଉଁ ହାର୍ଟ ଆଟାକ୍ ଆସେ, ତାର ମାନେ ବୟସ ଡିଫରେନ୍ସ ଆମକୁ ପ୍ରାୟ 10 ବର୍ଷ ଜଲ୍ଦି ହେଇଥାଏ। ମାନେ ଗୋଟେ ଆମେରିକା କିମ୍ବା ୟୁରୋପର ଲୋକକୁ ଯଦି 60-70 ହାର୍ଟ ଆଟାକ୍ ଆସୁଛି, ତାହେଲେ ଭାରତୀୟ ଲୋକଙ୍କୁ ପ୍ରାୟ 10 ବର୍ଷ ଆଗରୁ ଆସିଥାଏ। ତ ୟାର ମୂଳ କାରଣ ହେଉଛି ଯେ ଆମେ କହୁଛେ ମାନେ ଇଣ୍ଡିଆ ହେଉଛି ଡାଇବେଟିସ୍ର କ୍ୟାପିଟାଲ, ମାନେ ଡାଇବେଟିସ୍ ବହୁତ ବଢ଼ିଯାଇଛି ଇଣ୍ଡିଆରେ। ସବୁଠୁ ଅଧିକା ରୋଗୀ ଡାଇବେଟିସ୍ ରୋଗୀ ଅଛନ୍ତି ଇଣ୍ଡିଆରେ। ଆଉ ଦ୍ୱିତୀୟ କଥା

0: 25 ବର୍ଷରେ ହାର୍ଟ ଆଟାକ୍ ଦେଖୁଛୁ, ତାର ମୁଖ୍ୟ କାରଣ ହେଉଛି ସ୍ମୋକିଂ, ଷ୍ଟ୍ରେସ୍, ଆଉ ଯୋଉ ଖାଦ୍ୟ ଶୈଳୀ ଆଉ ଜୀବନଚର୍ଯ୍ୟା। ଧନ୍ୟବାଦ।
1: ଠିକ୍ ଅଛି ମ୍ୟାଡମ୍, ଧନ୍ୟବାଦ।
2: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
3: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀକୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
2: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ପ୍ରଥମେ ଆମେ ଜାଣିବା ଏଇ ଯେଉଁ ହୃଦଘାତ ବା ହୃଦରୋଗ ଯାହାକୁ କହୁଛି ସେଇଟା କ'ଣ?
0: ହୃଦରୋଗ, ମୁଁ ଯେମିତି ଏବେ ଜଣେ କଲର୍ ପଚାରୁଥିଲେ ଯେ ହୃଦରୋଗ ଆମର ପ୍ରତି ବୟସ ଅନୁସାରେ ଅଲଗା ଅଲଗା ହୃଦରୋଗ ଥାଏ। ଯେମିତି ଛୋଟ ଛୁଆର ହୃଦରୋଗ କହିଲେ ସେମାନଙ୍କ ଜନ୍ମଗତ ତ୍ରୁଟି ଥାଏ ହାର୍ଟରେ।
1: ଏ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା, ଏଇଟା କଲ୍ ନେଇଯିବା। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
4: ହ୍ୟାଲୋ ମ୍ୟାଡମ୍, ନମସ୍କାର, ମୁଁ ସେରଗଡ଼ରୁ କହୁଛି। ମ୍ୟାଡମ୍
1: ନମସ୍କାର, ସେରଗଡ଼ରୁ ଭାଇଙ୍କ ନାଁ କ'ଣ କହିଲେ?
4: ମ୍ୟାଡମ୍ ମୋ ନାଁ ସୁନୀଲ କୁମାର ପାତ୍ର।
1: ସୁନୀଲ ଭାଇ କୁହନ୍ତୁ, ଆପଣ ଜାଣିଛନ୍ତି ଆଜି ଆମର ବିଷୟବସ୍ତୁ ରହିଛି ଏଇ କାର୍ଡିଓଲୋଜି ବିଷୟରେ। ଆପଣଙ୍କର କ'ଣ ସମସ୍ୟା ରହିଛି ପଚାରିଲେ ସାର୍ ଶୁଣୁଛନ୍ତି।
0: ନମସ୍କାର
4: ସାର୍। ନମସ୍କାର ସାର୍, ମୋର ବୟସ 45। ବର୍ତ୍ତମାନ କିଛି ଦିନ ହବ ମୋ ସାର୍ ଗୋଟେ ନେଡ଼ି ମାନେ ଲେଫ୍ଟ ସାଇଡ୍ ନେଡ଼ି ବର୍ତ୍ତମାନ କାଟୁଛି କ'ଣ ପାଇଁ କହିଲେ?
0: ଆପଣଙ୍କର କିଛି ବଦବ୍ୟାସ ଅଛି, ସ୍ମୋକିଂ, ଆଲକୋହଲ, ଡାଇବେଟିସ୍?
4: ନାଇଁ ସାର୍, ନାଇଁ ସାର୍, ନାଇଁ, ମୋ ପ୍ରୋବ୍ଲେମ୍ କିଛି ବି ନାହିଁ।
0: ଆପଣଙ୍କର ଓଜନ ଅଧିକା ଅଛି କି?
4: ଓଜନ ସାର୍ ମୋର 83 କିଲୋ ଅଛି ସାର୍।
0: ହଁ, ଆପଣଙ୍କ ଓଜନ ଟିକେ କମେଇବାକୁ ପଡିବ। ଆଉ ଯଦି ଆପଣ ଅଧିକା ସମୟ ଠିଆ ହେଇକି କାମ କରୁଛନ୍ତି, ବେଶୀ ସମୟ ଠିଆ ହେଇକି କାମ କଲେ ଆଉ ଓଜନ ଅଧିକ ଥିବା ଲୋକଙ୍କର ଟିକେ ଲେଡ଼ିଟା ବଥା ହୁଏ, ଯୋଉ ଆମେ ପ୍ଲାଣ୍ଟାର ଫାସାଇଟିସ୍ କହୁଛୁ। ଆପଣ ଟିକେ ନିକଟସ୍ଥ ଡାକ୍ତରଙ୍କୁ ଟିକେ ଦେଖେଇବେ, ଆପଣଙ୍କୁ ସେ ଯାଞ୍ଚ କରିକି କହିବେ। ତ ଏଇ ଦୁଇଟା ମୁଖ୍ୟ କାରଣ ଥାଇପାରେ ଆପଣଙ୍କର, ଟିକେ ଯାଞ୍ଚ କରିଦେବେ, ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ସେ ଆପଣଙ୍କୁ ଡିଟେଲ୍ସ କହିଦେବେ। ଠିକ୍
4: ଅଛି,
0: ଥ୍ୟାଙ୍କ ୟୁ।
1: ଆପଣ କହୁଥିଲେ ହୃଦଘାତ ପ୍ରକାର ବିଷୟରେ।
0: ତ ହୃଦରୋଗ ଯଦି ଦେଖିବା ଆମେ, ଛୋଟ ଛୁଆଙ୍କର ଯେଉଁ ହୃଦରୋଗ ଥାଏ ସେଇଟା ଜନ୍ମଗତ ତ୍ରୁଟି ଯୋଗୁଁ ଥାଏ। ମା ପେଟରେ ଥିଲାବେଳେ ଆମର ଯେଉଁ ହୃଦୟର ଯେଉଁ ବିଭିନ୍ନ କୋଠରୀ ତିଆରି ହୁଏ, ଯେଉଁ ଅର୍ଗାନ ଜେନେସିସ୍ କହନ୍ତି, ସେଇଟା ପ୍ରଥମ 3 ମାସ ଭିତରେ କମ୍ପ୍ଲିଟ୍ ହୋଇଯାଏ। ତ ସେ ପ୍ରଥମ 3 ମାସ ଭିତରେ ଯଦି କିଛି ଡିଫେକ୍ଟ ହୁଏ, କିଛି ଜେନେଟିକ୍ ଡିଫେକ୍ଟ ହେଲା, କିମ୍ବା ମା କିଛି ଔଷଧ ଖାଇଦେଇଛି, କିମ୍ବା ମାଆକୁ କିଛି ରୋଗ ହୋଇଛି, ତ ସେସବୁ କାରଣରୁ ଆମ ହାର୍ଟ ଭିତରେ ଗୋଟେ ହୋଲ୍ ହୁଏ, ମାନେ ଗୋଟେ ରନ୍ଧ୍ର ହେଇଯାଏ। ତ ରନ୍ଧ୍ର ହେଇଯାଏ ବେଳେବେଳେ ଡିଫେକ୍ଟିଭ୍ ହାର୍ଟଟା ଫର୍ମେସନ୍ ହିଁ ଡିଫେକ୍ଟିଭ୍ ହୁଏ। ତ ସେସବୁ ରୋଗ ଜନ୍ମ ପରେ ଜଣାପଡ଼େ। ତ ଆଜିକାଲି ଆମର ଫିଟାଲ ଇକୋ ବି ଆସୁଛି, ମାନେ ଛୁଆ ଗର୍ଭରେ ଥିଲାବେଳେ ଆମେ ଅଲ୍ଟ୍ରାସାଉଣ୍ଡ କରିକି ଜାଣିଦେଉ, ସୋ ଦ୍ୟାଟ୍ ଆମେ ଅତି ଶୀଘ୍ର ତାକୁ ଆବର୍ସନ୍ ବି କରିପାରିବା। ତ ସେସବୁ ସୁବିଧା ବି ଅଛି। ତ ସେସବୁ ହେଲା ଛୁଆମାନଙ୍କର ରୋଗ, ଯେଉଁ ମାନେ ଜନ୍ମଗତ ତ୍ରୁଟି ରୋଗ। ଦ୍ୱିତୀୟଟା ହେଉଛି ଆମର ଯେଉଁଟା ବୟସ୍କ ଲୋକଙ୍କର ଯେଉଁ ରୋଗ ଥାଏ, ବୟସ୍କ ଲୋକଙ୍କ ରୋଗ ପ୍ରାୟ ଜୀବନଶୈଳୀ ଉପରେ ଯେଉଁ ରୋଗ ଅଛି, ଯେମିତି ବହୁତ ଦିନ ଧରି ଡାଇବେଟିସ୍ ଅଛି, ବହୁତ ଦିନ ଧରି ବ୍ଲଡ଼୍ ପ୍ରେସର୍ ଅଛି, କିମ୍ବା ବହୁତ ମୋଟାପା ଅଛି, ମେଦବହୁଳତା ଅଛି, ସେସବୁ ଯୋଗୁଁ ଆମର ହାର୍ଟରେ ଯେଉଁ ବ୍ଲକେଜ୍ କହନ୍ତି ଆମେ, ହାର୍ଟ ବ୍ଲକେଜ୍ ଆସେ। ତ ସେ ବ୍ଲକେଜ୍ ଯୋଗୁଁ ଆମର ହାର୍ଟ ଆଟାକ୍ ହୁଏ, ବା ଯାହା ଆମେ କହୁଛେ ହୃଦଘାତ, ଯେଉଁ କହୁଛେ ହୃଦଘାତ ସମସ୍ୟା ହୁଏ। ତ ଏଇଟା ଏଲ୍ଡରଲି ମାନଙ୍କର, ବୟସ୍କମାନଙ୍କର ହୁଏ। ଆଉ ତୃତୀୟ ସମସ୍ୟା ହେଉଛି ସ୍ପନ୍ଦନଜନିତ ସମସ୍ୟା। ଆମର ଯେଉଁ ହୃଦସ୍ପନ୍ଦନ ଅଛି, ସେ ହୃଦସ୍ପନ୍ଦନଟା ବେଳେବେଳେ ବଢ଼ିଯାଏ, ବେଳେବେଳେ କମିଯାଏ। ତ ଏଇଟା ଯେଉଁ ବଢ଼ିଯାଏ ହୃଦସ୍ପନ୍ଦନଟା, ସେଇଟା ପ୍ରାୟ ଯେକୌଣସି ବୟସରେ ମଧ୍ୟ ହେଇପାରିବ। ସେଇଟା କିଛି ମାତ୍ରାରେ

0: ହଁ, ଆପଣଙ୍କର କ'ଣ ସମସ୍ୟା ରହିଛି ନା ସାର୍ଙ୍କଠୁ କ'ଣ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ।
1: କ'ଣ ହେଇଛି ବୋଲି କହିଲେ, ଆମର ଏଇ 4 ଦିନ ତଳେ ମାନେ ମୋର ଟିକେ ଗ୍ୟାଷ୍ଟ୍ରିକ ଅଛି, କିନ୍ତୁ ଛାତିଟା ଏତେ ପେନ୍ ହେଲା ଯେ କହିବା ପାଇଁ ସେ ଛାତି ଯୋଉ। ଆଜ୍ଞା ନମସ୍କାର। ଆଜ୍ଞା
2: ଆଜ୍ଞା ନମସ୍କାର, କୁହନ୍ତୁ।
1: ମୋର ସେ ଛାତିଟା ଏତେ ଜୋରେ କାଟିଲା ମାନେ ମୁଁ ଆଉ ସମ୍ଭାଳି ପାରିଲିନି।
2: ଆପଣଙ୍କ ବୟସ କେତେ? ଆପଣଙ୍କ ବୟସ କେତେ?
1: ମୋର 45 ବର୍ଷ।
2: ଆଚ୍ଛା, ଆଉ କିଛି ରୋଗ ଅଛି? ପୁରୁଣା ରୋଗ, ବ୍ଲଡ୍ ପ୍ରେସର, ଡାଇବେଟିସ୍?
1: ନାଇଁ କିଛି ନାହିଁ, କିନ୍ତୁ ଗ୍ୟାଷ୍ଟ୍ରିକ ଟିକେ ଅଛି, କିନ୍ତୁ ବହୁତ ଜୋରରେ ପେନ୍ ହେଲା ବୋଲି ଡାକ୍ତରଙ୍କ ସହିତ ପରାମର୍ଶ କଲି। ସେ କହିଲେ ଏଇଟା କ'ଣ ଛାତିର ଦରଜ ହେଉଛି, ତମେ ଗୋଟେ କ'ଣ ECG କାଢିବା ପାଇଁ କହିଲେ। ତ ଏଇ ଯୋଉ ମେଡିସିନ ଦୋକାନରୁ ଗୋଟେ ଟାବଲେଟ ଗୋଟେ ଖାଇଲେ ମୋ ଛାତିରେ ଟିକେ ଭଲ ହେଲା। ତାଙ୍କେ କହୁଛନ୍ତି ECG କାଢିକି ହାର୍ଟ ଆଟାକ୍ ହେଲା ଭଳିଆ ଦେଖାଯାଉଛି ବୋଲିକି କହିଲେ, ତ କ'ଣ ଏଇଟା ମୋତେ ଡର ଲାଗୁଛି।
2: ଦେଖନ୍ତୁ, ଯୋଉ ଆପଣ ଯୋଉ ପ୍ରକାର କହୁଛନ୍ତି ଛାତି ବଥା, ଛାତି ବଥା, ଆପଣ ନିଜକୁ ନିଜେ 4ଟା କ୍ୱେଶ୍ଚିନ୍ ପଚାରନ୍ତୁ। ଏଇ 4ଟା କ୍ୱେଶ୍ଚିନ୍ରୁ ଯଦି 2ଟା ବି କ୍ୱେଶ୍ଚିନ୍ ୟେସ୍ ହେଉଛି, ତାହେଲେ ସେ ହାର୍ଟ ଆଟାକ୍ର ଲକ୍ଷଣ ହେଇପାରେ। ପ୍ରଥମ କଥା ହେଉଛି ଛାତି ବଥା କେଉଁଠି ହେଉଛି। ଛାତି ବଥା ଯଦି ପୁରା ସେଣ୍ଟର୍ରେ ହେଉଛି, ଆଉ ବହୁତ ଜାଗାରେ ହେଉଛି, ଆଉ ସେଇଟା ଯଦି ବାଁ ହାତକୁ କିମ୍ବା ଡାହାଣ ହାତକୁ କିମ୍ବା 2ଟା ଜାଗା ହାତକୁ ଯାଉଛି, ଆଉ ଛାତି ବଥାଟା ଯଦି ଦୌଡ଼ାଦୌଡ଼ି କଲେ, ଉଠାଣି ଚଢ଼ିଲେ, ସିଢ଼ି ଚଢ଼ିଲେ ବଢ଼ୁଛି, ଏବଂ ରେଷ୍ଟ ନେଲେ ସାଙ୍ଗେ ସାଙ୍ଗେ କମିଯାଉଛି, ତାହେଲେ ସେ ହାର୍ଟ ବ୍ଲକେଜ୍ର ଲକ୍ଷଣ ହୋଇପାରେ। ତ ଏଇ ଯେଉଁ 3ଟା କଥା ହେଲା, କେଉଁ ଜାଗାରେ ହେଉଛି, କ'ଣ କଲେ ବଢ଼ୁଛି, କ'ଣ କଲେ କମୁଛି, ଠିକ୍ ଅଛି, ଆଉ ସେଇ ଜାଗାରେ ହିଁ ରହୁଛି କି ଆଉ କୁଆଡ଼େ ଯାଉଛି। ତ ଏ 3ଟା 4ଟା କ୍ୱେଶ୍ଚିନ୍ରୁ ଆପଣଙ୍କର ଯଦି ଯେକୌଣସି ଗୋଟେ କିମ୍ବା 2ଟା ପଜିଟିଭ୍, ଯେମିତି ଆପଣ କହିଲେ ମଝି ଛାତିରେ ଯଦି ବଥା ହେଉଥିବ, ସେ ବଥାଟା ଗୋଟିଏ ପିନ୍ ପଏଣ୍ଟ ହେଇକି ରହେନି ୟୁଜୁଆଲି, ଯେମିତି ଲୋକ ଗୋଟିଏ ଆଙ୍ଗୁଠି ଦେଖାନ୍ତି, ସେମିତି ଯଦି ହେଉଛି ତାହେଲେ ଏଇଟା ହାର୍ଟ ଆଟାକ୍ର ଲକ୍ଷଣ ନହେଇପାରେ। ପୁରା ଛାତିର ଆଗ ପଟ ଛାତିରେ ପୁରା ବଥା ହେବ, ଏମିତି ଲାଗିବ କି ଛାତି ଉପରେ କି ଗୋଟେ ଓଜନ ରଖିଦେଇଛି କିମ୍ବା ଛାତି ଗୋଟେ ବୋଝ ରଖିଦେଇଛି, ସେ ଟାଇପ୍ର ଯଦି ଫିଲିଙ୍ଗ ଆସୁଥିବ, ଆଉ ସେଇଟା ଦୌଡ଼ାଦୌଡ଼ି କଲେ, କାମ କଲେ, ସିଡ଼ି ଚଢ଼ିଲେ ବଢ଼ୁଥିବ, ଆଉ ରେଷ୍ଟ ନେଲେ କମିଯାଉଥିବ। ଏସବୁ ଯଦି ପ୍ରକାର ଅଛି ତାହେଲେ ତାହେଲେ ଆପଣ କିଛି ବ୍ୟସ୍ତ ହୁଅନ୍ତିନି। ତଥାପି ଯେହେତୁ ଆପଣଙ୍କର ବୟସ 45 ହେଲାଣି, ରୁଟିନ୍ ECG କରିବାରେ କିଛି ଅସୁବିଧା ନାହିଁ, ଆପଣ ECG ଗୋଟେ କରିପାରିବେ।
0: ଏଇଠି ଆପଣଙ୍କ ମାଧ୍ୟମରେ ଆମେ ଗୋଟେ କଥା କହିବୁ ଯେ ଯଦି କିଛି ରୋଗ ହେଉଛି, ଆପଣ ଡକ୍ଟରଙ୍କ ପରାମର୍ଶ ନେଇକି ଔଷଧ ଖାଆନ୍ତୁ, ଦୋକାନକୁ ଯାଇକି ମାଗିକି ଔଷଧ ଖାଆନ୍ତୁ ନାହିଁ ବାରମ୍ବାର। ଆମେ ସେଇଟା ଆପଣଙ୍କୁ ମାନେ ରିକ୍ୱେଷ୍ଟ କରୁଛୁ ଯେ ସେମିତି କଲେ ପଛକୁ ଯେଉଁ ଅସୁବିଧାଟା ହୁଏ ସେତେବେଳେ ମାନେ ରୋଗଟା ବଢ଼ିଯାଇଥାଏ।
2: ସେ ମ୍ୟାଡ଼ାମ୍ ଠିକ୍ କଥା କହିଲେ ଯେ ଆପଣ ଯାଞ୍ଚ କରାନ୍ତୁ, କାହିଁକିନା ECGଟା ଆଜିକାଲି ସବୁ ଜାଗାରେ ଆଭେଲେବୁଲ୍ ଅଛି, ଏଇଟା ଏମିତି କଷ୍ଟଲି ଟେଷ୍ଟ ବି ନୁହଁ, ତ ତେଣୁକରି ଆମେ ନିହାତି କରିବା ଦରକାର।
0: ଠିକ୍ ଅଛି ଭଉଣୀ, ନମସ୍କାର।
3: କାନ, ନାକ, ଗଳା, ଆଖି, ଦାନ୍ତ ଏବଂ ଡାଇବେଟିସ୍ ହରମୋନ୍ ସମସ୍ୟା ଆମର ପ୍ରତିଦିନ ଜୀବନକୁ ପ୍ରଭାବିତ କରିଥାଏ।
4: ସମ ହସ୍ପିଟାଲ ବ୍ରହ୍ମପୁରରେ ENT, ଅପ୍ଥାମୋଲୋଜି, ଡେଣ୍ଟାଲ କେୟାର ଏବଂ ଏଣ୍ଡୋକ୍ରିନୋଲୋଜି ବିଭାଗ ମାଧ୍ୟମରେ ଶ୍ରବଣ, ଦୃଷ୍ଟି, ଦାନ୍ତ ଓ ଡାଇବେଟିସ୍ ଥାଇରଏଡ୍ ସମ୍ବନ୍ଧୀୟ ରୋଗର ସଠିକ୍ ନିର୍ଣ୍ଣୟ ଓ ଚିକିତ୍ସା ସେବା ଅଭିଜ୍ଞ

0: ଯେଉଁ ଅଛି ଆଜିକାଲି ଯେଉଁ ମଦ୍ୟପାନ ହେଲା, ଧୂମ୍ରପାନ ହେଲା, ଏସବୁଠୁ ଦୂରେଇ ରହିବା। ଚତୁର୍ଥଟି ହେଲା, ଆମର ଯଦି କିଛି ରୋଗ ଅଛି ଯେମିତି ବ୍ଲଡ଼ ପ୍ରେସର ହେଲା, ଡାଇବେଟିସ୍ ହେଲା, ସେସବୁ ଯଦି ଅଛି ତାକୁ ଯେମିତି ନିୟନ୍ତ୍ରିତ କରିକି ରଖିବା। ଚତୁର୍ଥଟି ହେଲା ଅତ୍ୟଧିକ ଷ୍ଟ୍ରେସ୍ ଆଉ ଅତ୍ୟଧିକ ଲୁଣ ଏବଂ ତେଲର ସେବନ। ଯେମିତି ଆମେ ଆଜିକାଲି ଯେଉଁ ଖାଦ୍ୟରେ ଅତ୍ୟଧିକ ତେଲର ମାତ୍ରା, ଯେଉଁଟା ଆମେ କହୁଛେ ସାଚୁରେଟେଡ୍ ଫ୍ୟାଟି ଏସିଡ୍ କହୁଛେ, ଅତ୍ୟଧିକ ତେଲ, ମସଲା ଆଉ ଲୁଣ, ଏ ତିନିଟାରୁ ଯଦି ଆମେ ନିବୃତ୍ତ ରହିବା।
1: ନାଇଁ ସାର୍, ମୋର ତ ବିପି ଅଛି।
0: ହଁ,
1: ହେଲେ ଏଇଟା କଣ ହେଲା, ମୁଁ ଯେତେବେଳେ ସିଡି ଆଗ ଚଢି ପଡୁଥିଲି, 3 ମାସ ହେଲା ପର୍ଯ୍ୟନ୍ତ ପଳଉଥିଲି, କିଛି ଅସୁବିଧା ହଉନଥିଲା।
0: ଆଜ୍ଞା,
1: ଏବେ ଟିକେ ଗଲେ ଧଇଁ ସେଇ ଲାଗିଯାଉଛି।
0: ତାର ଗୋଟେ କାରଣ ହେଇପାରେ ଯେ ଆପଣଙ୍କର ବିପି ଯଦି ନିୟନ୍ତ୍ରିତ ନଥିବ ତାହେଲେ ବି ଧଇଁ ସଇଁ ଲାଗିବ।
1: ଆଚ୍ଛା,
0: ଦ୍ୱିତୀୟ ହେଉଛି ଯଦି
1: ବିପି
0: କିଛି,
1: ମେଡିସିନ ତ ସବୁବେଳେ ନିଏ ପ୍ରାୟ ମୁଁ,
0: ହଁ
1: କେବେ କେମିତି ମନେ ନ ପଡ଼ିଲେ ନେଇ
0: ହଁ
1: ନହେଲେ
0: ସେଇଟା
1: ଇଏ।
0: ସେଇଟା ଆପଣ କଣ୍ଟ୍ରୋଲ କରିବାକୁ ପଡ଼ିବ ବିପି ମେଡିସିନ ଖାଇକି।
1: ହଁ
0: ତା ବାଦ ଯଦି କିଛି ବିପି କଣ୍ଟ୍ରୋଲରେ ଥାଇକି ମଧ୍ୟ ଯଦି ଆପଣଙ୍କୁ ଲକ୍ଷଣ ଆସୁଛି
1: ହଁ,
0: ତାହେଲେ ହୃଦରୋଗୀକ
1: ଏବେ ସାର
0: ହଁ
1: ଆମର ବେଳେ ବେଳେ ଏମିତି ଆର ମାନେ ଛାତିର ଏ ଯୋଉ ପିଞ୍ଜରା ହାଡ଼ର ଠିକ ତଳଟାକୁ ଟିକେ କେତେବେଳେ କେମିତି ବେଶୀ ଟିକେ ପେନ୍ ହେଇଯାଉଛି,
0: ହଁ
1: ହେଲେ ସେଇଟା ହୃଦରୋଗର କାରଣ କି?
0: ହଁ ହେଇପାରେ। ଯଦି ଆପଣଙ୍କର ସେ ପେନ୍ଟା ଦୌଡ଼ାଦୌଡ଼ି କଲେ, ଉଠାଣି ଚଢ଼ିଲେ, ସିଢ଼ି ଚଢ଼ିଲେ, କାମଦାମ କରିଦେଲେ ବଢ଼ୁଛି ଏବଂ ରେଷ୍ଟ ନେଲେ କମିଯାଉଛି, ତାହେଲେ ସେ ପେନ୍ଟା ମାନେ ହାର୍ଟର ବ୍ଲକେଜ୍ର ଲକ୍ଷଣ ହେଇପାରେ। ଆପଣ ଟିକେ ପରାମର୍ଶ କରିକି ECG ଏବଂ ଅନ୍ୟାନ୍ୟ ଯାହା ଟେଷ୍ଟ ଅଛି ସେସବୁ ଟେଷ୍ଟ କରିଦେଲେ ଭଲ ହେବ। ଯେହେତୁ ବୟସ ବି 50 ହେଲାଣି ଆଉ ବ୍ଲଡ଼ ପ୍ରେସର ବି ଅଛି, ତ ସେସବୁ ଦୃଷ୍ଟିରୁ ଦେଖିଲେ ଆମେ ଯାଞ୍ଚ କରିଦେବାଟା ଭଲ। ଥ୍ୟାଙ୍କ ୟୁ।
2: ହଉ ଭାଇ, ରହିଲୁ, ଧନ୍ୟବାଦ। ଏଠି ଆମ ଶ୍ରୋତାବନ୍ଧୁଙ୍କୁ ବୁଝେଇ ଦିଅନ୍ତୁ, ଯେଉଁ ହାର୍ଟ ଆଟାକ୍ ହେଉଛନ୍ତି, କାର୍ଡିଆଟିକ୍

0: ହୁଏତ ତାଙ୍କର ଡାଇବେଟିସ୍ ଥିବ, ବ୍ଲଡ଼ ପ୍ରେସର ଥିବ, ତାଙ୍କର ଅଜାଣତରେ ବଢ଼ିଯାଇଥିବ, ସେମାନେ ଜାଣିନଥିବେ। ବୟସ, ବୟସ ବଢ଼ିଲେ ସେ କୋଲେଷ୍ଟ୍ରଲ ଡିପୋଜିଟ୍ ହେଇକି ଆମର ହାର୍ଟରେ ଯେଉଁ ରକ୍ତନାଳ ଅଛି ସେଇଟା ଜାମ୍ ହେବ ହିଁ ହେବ। ଆମେ ଯେତେ ପ୍ରିକସନ୍ ହେଲେ ମଧ୍ୟ ବୟସଟା ଗୋଟେ ପ୍ରକାର ରୋଗ କହିଲେ ଚଳେ। 70, 80, 90 ଯେଉଁଟା ଆମେ କହୁଛେ, 80 ବର୍ଷ ବ୍ଲକେଜ୍ ଆସିବ ହିଁ ଆସିବ, ଏଟା ଧ୍ରୁବ ସତ୍ୟ।
1: ବୁଝିଲେ? ବହୁତ ବହୁତ ଧନ୍ୟବାଦ ଭାଇ।
0: ଥ୍ୟାଙ୍କ ୟୁ
2: ସାର୍ଙ୍କୁ ମଧ୍ୟ ଧନ୍ୟବାଦ। ଆକାଶବାଣୀ ମାଧ୍ୟମରେ ଯୋଉ ସ୍ୱତନ୍ତ୍ର ବାର୍ତ୍ତା ବାଣ୍ଟିଲେ, ଲକ୍ଷ ଲକ୍ଷ ଲୋକ ଯୋଉ ଉପକୃତ ହାର୍ଟ ଡିଜିଜ୍ରୁ ଯୋଉ ରକ୍ଷା ପାଇବେ,
1: ନିହାତି ଭାବରେ ବର୍ତ୍ତମାନ ଯୁଗରେ ତ ଯେତେବେଳେ ଶୁଣିବେ ଯାହାଠୁ ଶୁଣିବେ କେବଳ ହାର୍ଟ ପ୍ରୋବ୍ଲେମ ହିଁ ରହୁଛି।
2: ଆପଣ ପୁଷ୍ପିତା ମ୍ୟାଡମ୍ କହୁଛେ ତ?
1: ଆଜ୍ଞା ଆଜ୍ଞା,
2: ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ। ଶ୍ରୋତା ବନ୍ଧୁ, ଏଇଠି ଆପଣଙ୍କୁ କହି ରଖୁଛୁ ଯେହେତୁ କାର୍ଯ୍ୟକ୍ରମର ଅବଧି ସରି ଆସିଲାଣି, ଏହାର ଅବଶିଷ୍ଟାଂଶ ଆଗାମୀ ଅଧ୍ୟାୟରେ ଆମେ ପ୍ରଚାର କରିବୁ। ସେତେବେଳେ ଯାଏ ବିଦାୟ ନେଉଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟଧିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସବ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
4: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନୀ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତପଲ୍ଲୀ ତାରା।

0: ଶୁଣୁଛନ୍ତି ଇରା ମହାନ୍ତି ଏବଂ କୁମାର ବାପିଙ୍କ କଣ୍ଠରୁ ଗୀତଟି ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଗୀତ ରଚନା ଗଣେଶ ମହାପାତ୍ର ଚଳଚ୍ଚିତ୍ର ତତେ ମୋରାଣ
1: ସାବିତ୍ରୀ ତୁ ଅଫିସ ଯାଉଛି
2: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ
1: ବାପରେ ଏତେ ଟଙ୍କା
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ
2: କାଇଁ ଚିନ୍ତା କରୁଛ ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା
3: ଆଜ୍ଞା ହଁ ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ଆବେଦନ କରନ୍ତୁ
4: QR code scan କରନ୍ତୁ 5000 କ୍ୟାଶବ୍ୟାକ୍ ପାଆନ୍ତୁ ବାଃ ଆଜି ବଢିଆ ଦିନ
5: ଫସିଲା UPI PIN entering କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ
6: RBI କହେ
7: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ସଙ୍ଗୀତ ହେଉଛି ଏମିତି ଏକ ଭାଷା ଯାହା ମନର ସବୁ ଭାବନାକୁ ବ୍ୟକ୍ତ କରିଦିଏ। ଆପଣ ଖୁସିରେ ଥାଆନ୍ତୁ, ଦୁଃଖରେ ଥାଆନ୍ତୁ, କିମ୍ବା କିଛି ମନେ ପକାନ୍ତୁ,

0: ସୁଛନ୍ତି ଉଦିତ ନାରାୟଣଙ୍କ କଣ୍ଠରୁ ଗୀତଟି, ଯତୀନ ଲଲିତଙ୍କ ସଙ୍ଗୀତ, ଗୀତ ରଚନା ଆନନ୍ଦ ବକ୍ସି, ଚଳଚ୍ଚିତ୍ର ଦିଲୱାଲେ ଦୁଲ୍ହନିଆ ଲେ ଜାଏଙ୍ଗେ।
1: ଘରେ ସୋଲାର ଲଗେଇଦେଲ?
2: ହଁ ମଧୁବା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ।

0: ବିଜୁଳି ବିଲ୍ ବଞ୍ଚିଯିବ। ସତରେ? ଖାଲି ସେତିକି ନୁହଁ ପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ଅପା ଦେଖ,
3: ହାଇ ବର୍ଥଡେ ଭାଇ।
2: ଦେଖ ବା, ମୋର ଫେଭରେଟ୍ ଲୋ
3: ସବୁ ବେଳେ ସପିଂ।
2: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
4: ସେଭିଂ କରିବାର ବି ବୟସ ଏଇଟା।
5: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ।
6: ଆଇ ନୋ ନା।
5: RBI କହେ,
7: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

ଶୁଣୁଛନ୍ତି ଶୈଳଭାମା ଏବଂ ମାଧକ କଣ୍ଠରୁ ଗୀତଟି ଦେବୀଦୋଷ ଆଚାର୍ଯ୍ୟଙ୍କ ସଙ୍ଗୀତ ନିର୍ଦ୍ଦେଶନା ଗୀତ ରଚନା ବସନ୍ତରାଜ ଚଳଚ୍ଚିତ୍ର ତୁ ଆଉ ମୁଁ।

0: ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଶୁଣୁଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି ଅଲକା ୟାଗ୍ନିକ କଣ୍ଠରୁ ଗୀତଟି ଯତୀନ ଲଲିତଙ୍କ ସଙ୍ଗୀତ ଗୀତ ରଚନା ସମୀର ଚଳଚ୍ଚିତ୍ର କୁଛ କୁଛ ହୋତା ହେ।

ଶୁଣୁଥିଲେ ହୀରଚନ୍ଦ୍ର ପଟ୍ଟନାୟକଙ୍କ ରଚନାରୁ ଗୀତଟି। ଗୀତଟିକୁ ଗାଇଥିଲେ ସେବାରାଣୀ ମହାପାତ୍ର। ଶ୍ରୋତାବନ୍ଧୁ, ସୁଗମ ସଙ୍ଗୀତର ଶେଷ ଗୀତଟି ଶୁଣନ୍ତୁ, ଡକ୍ଟର ଶିବ କୁମାର ରଥଙ୍କ ରଚନାରୁ। ଗୀତଟିକୁ ଗାଇଛନ୍ତି ରାଜକିଶୋର ଦାସ ଏବଂ ସ୍ୱାଗତିକା ମହାପାତ୍ର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ପୂର୍ବାହ୍ନ 11:30।

0: ଶ୍ରୋତା ଭଉଣୀ ଆଜିର ମହିଳା ମହଲ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଅଛି ନାହିଦା ପରବିନ। ନମସ୍କାର। ଶ୍ରୋତା ଭଉଣୀ, ନାରୀଟିଏ କେବଳ ଗୋଟିଏ ଶବ୍ଦ ନୁହେଁ, ସେ ହେଉଛି ଶକ୍ତି, ସହନଶୀଳତା ଓ ସ୍ନେହର ଅନ୍ୟ ନାମ। ଘରର ମା ଭାବେ ସେ ସମସ୍ତଙ୍କୁ ସ୍ନେହ ଦେଇଥାଏ, ଝିଅ ଭାବେ ପରିବାରର ଗର୍ବ ହୋଇଥାଏ, ଭଉଣୀ ଭାବେ ସମ୍ପର୍କକୁ ମଜବୁତ କରେ ଓ ସ୍ତ୍ରୀ ଭାବେ ଜୀବନର ପ୍ରତିଟି ପଦକ୍ଷେପରେ ସହଯାତ୍ରୀ ହୋଇ ରହେ। ଆଜିର ନାରୀ କେବଳ ଘରର ଚାରିଆଳି ମଧ୍ୟରେ ସୀମିତ ନୁହେଁ, ସେ ଶିକ୍ଷା, କ୍ରୀଡ଼ା, ବିଜ୍ଞାନ, ସାହିତ୍ୟ, ପ୍ରଶାସନ ଓ ବ୍ୟବସାୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନିଜର କ୍ଷମତା ପ୍ରମାଣ କରୁଛି। ଭଉଣୀ, ଅନେକ ବାଧା ବିଘ୍ନ ସତ୍ତ୍ୱେ ସେ ଆଗକୁ ବଢୁଛି, ନିଜ ସ୍ୱପ୍ନକୁ ସାକାର ମଧ୍ୟ କରୁଛି ଓ ସମାଜ ପାଇଁ ପ୍ରେରଣା ହେଉଛି। ତେବେ ଆସନ୍ତୁ ଏହିଭଳି ଏକ ସ୍ୱାବଲମ୍ବୀ ମହିଳାଙ୍କ ସହ ଆମେ ସାକ୍ଷାତକାର କରିବା। ମ୍ୟାଡମ୍ ନମସ୍କାର।
1: ନମସ୍କାର
0: ମ୍ୟାଡମ୍, ଆପଣଙ୍କୁ ଆମ ମହିଳା ମହଲ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ
0: ମ୍ୟାଡମ୍। ମୁଁ ଆପଣଙ୍କ ପରିଚୟଟା ଦିଅନ୍ତୁ।
1: ମୁଁ ଡକ୍ଟର ସ୍ୱାତୀ ମିଶ୍ର, ମୁଁ ମାନସିକ ରୋଗ ବିଶେଷଜ୍ଞ, MKCG ମେଡିକାଲ କଲେଜ ବରହମପୁରରେ କନସଲଟାଣ୍ଟ ସାଇକାଟ୍ରିଷ୍ଟ ହିସାବରେ ସେଠି କାମ କରେ। ତା ବ୍ୟତୀତ ମୁଁ କନ୍ଧମାଳ ଆଉ ବୌଦ୍ଧ ଜିଲ୍ଲାର ମୁଖ୍ୟ ମାନସିକ ରୋଗ ବିଶେଷଜ୍ଞ ରୂପେ ସେଠି କାମ କରେ। ସେଠି ମୁଁ ମାସକୁ ଥାଏ, ସେଠିକାର ଜେଲ, ସେଠିକାର ଯାହା ମାନସିକ ରୋଗ ଚିକିତ୍ସା କରାଯିବା ସ୍କ୍ରିନିଂ ପ୍ରୋଗ୍ରାମ ସବୁ ତ କରେ, ତା ସହିତ MKCG ବି ମୁଁ ଏଠି ଚାକିରି କରେ।
0: ମ୍ୟାଡମ୍, ଆପଣଙ୍କୁ କୋଉଠି ଏମିତି ପ୍ରାଇଜ୍ କିମ୍ବା ଆଚିଭମେଣ୍ଟ ମିଳିଛି କି ଆପଣଙ୍କ କାର୍ଯ୍ୟରତ ଲାଇଫରେ?
1: ଦେଖନ୍ତୁ, ମୋ ପାଖରେ MKCG ଚାକିରି କରିବି, ମୋ ପାଖରେ କିଛି ଟାଇମ୍ ଥାଏ, ତ ମୁଁ ସେ ଟାଇମ୍ଟାକୁ ୟୁଟିଲାଇଜ୍ କରିବା ପାଇଁ ଆଇଦର ଇନଷ୍ଟିଚ୍ୟୁଟ୍ ଯେଉଁ ଅଛି ବରହମପୁରରେ, ଆମର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଏଜୁକେସନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ସେଠିକାର 3 ବର୍ଷ ହେଲାଣି ମୁଁ ସେଠିକାର କନସଲଟାଣ୍ଟ ସାଇକିଆଟ୍ରିଷ୍ଟ। ପିଲାମାନଙ୍କୁ ଯାଇକି ପ୍ରତ୍ୟେକ ସପ୍ତାହକୁ ଥରେ ଯାଇକି ମୁଁ ତାଙ୍କ ସହିତ କଥାବାର୍ତ୍ତା ହୁଏ, ଯାହାର କିଛି ଅସୁସ୍ଥା ଥାଏ ସେଟାକୁ ସଲ୍ଭ କରିବାକୁ ଚେଷ୍ଟା କରେ। ଆଉ ତା ବ୍ୟତୀତ ବି ମୁଁ ଇଣ୍ଡିଆନ ଆର୍ମି, ଇଣ୍ଡିଆନ ଏୟାରଫୋର୍ସ ଆଉ ଇଣ୍ଡିଆନ ନେଭାଲ ଆଉ କୋଷ୍ଟଗାର୍ଡ ଏମାନଙ୍କର ସଂସ୍ଥାକୁ ବି ଯାଇକି ସେଠି ମାଗଣାରେ ଚିକିତ୍ସା ଦିଏ ପ୍ରତ୍ୟେକ ମାସ। ଏଟାକୁ ଆଜିକୁ ହେଲାଣି 5 ବର୍ଷ ହେଲାଣି ମୁଁ ଆମର ଯେଉଁ ମିଲିଟାରୀ କ୍ୟାଣ୍ଟନମେଣ୍ଟ ଯେଉଁ ଅଛି, ଆମର ଗୁଡ଼ବନ୍ଦ ଅଛି ଯେଉଁ ଆର୍ମି ଏଡ୍ କଲେଜରେ, ତ ସେଇ ମିଲିଟାରୀ କ୍ୟାମ୍ପସ୍ରେ ସମସ୍ତଙ୍କୁ ଇଣ୍ଡିଆନ ନେଭି ଆଉ କୋଷ୍ଟଗାର୍ଡ ଲୋକମାନଙ୍କର ତାଙ୍କ ପରିବାରରେ ଯଦି କିଛି ମାନସିକ କିଛି ସମ୍ବନ୍ଧିତ କିଛି ଅସୁବିଧା ରହିଲା ସେମାନେ ଡାକନ୍ତି। ଆଉ ସେମାନଙ୍କର ଗୋଟେ ୱୁମେନ୍ ଆସୋସିଏସନ୍ ବି ଅଛି, ଆର୍ମି ଆସୋସିଏସନ୍, ଆର୍ମି ୱାଇଫ୍ସ ମାନଙ୍କର ଗୋଟେ ଆସୋସିଏସନ୍ ଅଛି, କୋଷ୍ଟଗାର୍ଡ ୱାଇଫ୍ସ ମାନଙ୍କର ଗୋଟେ ଆସୋସିଏସନ୍ ଅଛି, ନେଭାଲ ୱାଇଫ୍ସ ମାନଙ୍କର ଅଛି। ତ ସେମାନଙ୍କୁ କିଛିଟା ଗୋଟେ ମୋଟିଭେସନାଲ ସ୍ପିଚ୍, ସେମାନଙ୍କୁ ମାନସିକ ରୋଗ କେତେବେଳେ ହେଲେ, କ'ଣ ହେଲେ, କେଉଁଠୁ କ'ଣ ଲକ୍ଷଣ ହେଲେ ଆମ ମାମା ପାଖକୁ ଆସିପାରିବେ, ଆଉ ସେମାନଙ୍କ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ଗୋଟେ କେମିତି ଷ୍ଟ୍ରେସ୍ ଗୋଟେ ଗୋଟେ ପ୍ରୋବ୍ଲେମ୍ ଆସିଲେ ତାକୁ ଆମେ ଆଗେ କୋପ୍ କରିପାରୁନେ। ଷ୍ଟ୍ରେସ୍ ତ ସମସ୍ତଙ୍କ ଲାଇଫ୍ରେ ଥାଏ, ଆଉ ଷ୍ଟ୍ରେସ୍ ନଥିଲେ ଆମେ ଆଗକୁ ବଢ଼େଇ ପାରିବାନି। ଷ୍ଟ୍ରେସ୍ ଗୋଟେ ଭଲ ବି ଜିନିଷ, ଗୋଟେ ଅତ୍ୟଧିକ ଷ୍ଟ୍ରେସ୍ ହେବା ଠିକ୍ ନୁହଁ। ତ ସେ ପ୍ରକାର କିଛିଟା ମୋଟିଭେସନ ସ୍ପିଚ୍ ଦେବା ପାଇଁ ଡାକନ୍ତି ସେଠି। ତ ତାଙ୍କର ତାଙ୍କ ସେଇ ଜାଗାରେ ମୁଁ ମାଗଣା ଚିକିତ୍ସା ଦିଏ, କାହିଁକିନା ଯାହା ସେମାନେ ଆମର ମିଲିଟାରୀ ଭାଇ ଭଉଣୀମାନେ, ତ ମୋର ଗୋଟେ ବହୁତ ଆଶା ଥିଲା ପିଲାଦିନୁ କି ମୁଁ ମିଲିଟାରୀ କାମ କରେ, ମୁଁ ମିଲିଟାରୀ ଜଏନ୍ କରିବି ବୋଲି। କିନ୍ତୁ ମୋର କିଛିଟା ଗୋଟେ ଶାରୀରିକ ଅସୁବିଧା ପାଇଁ ବୋଲି ମୁଁ ମିଲିଟାରୀ ଜଏନ୍ କରିପାରିଲିନି, ତ ସେଇ ଆଶାଟା ମୋର ରହିଥିଲା। ତ ମୁଁ 2020 ପରେ 21 ମୁଁ କୋଭିଡ୍ ପରଠୁ ଆର୍ମି ଭିତରକୁ ଯାଇଥିଲି, ସେଠି ରିକ୍ୱେଷ୍ଟ କରିଥିଲି କି ମୋତେ ଟିକେ ଏଲାଓ କରିଲେ ମୁଁ ତାଙ୍କମାନଙ୍କୁ କିଛି ଫ୍ରି ସର୍ଭିସ୍ ଦେଇ।

0: ଯେଉଁ ଡକ୍ଟରେଟ୍ ଲାଇଫ୍ରେ ଏମିତି କେଉଁ ଦିନ ଆସିଛି କି ଅଭିଜ୍ଞତା ମିଳିଛି ଆପଣଙ୍କୁ?
1: ଦେଖନ୍ତୁ, ପ୍ରେଷ୍ଟିଜ୍ ଫିଲ୍ କରିଛି, ଅଭିଜ୍ଞତାରୁ ହିଁ ପ୍ରେଷ୍ଟିଜ୍ ଫିଲ୍ କରୁ। ଦେଖନ୍ତୁ, ମୁଁ ଗୋଟେ ଏମିତି ପରିବାର ଆସୁଛି ଯେଉଁଟା କି ସବୁଦିନେ ଲୋକଙ୍କର ସେବା, ମ୍ୟାନକାଇଣ୍ଡ ସେବାରେ ହିଁ ଯାଇଛି। ତ ମୋ ମା ବାପାଙ୍କୁ ମୁଁ ପିଲାଦିନୁ ଦେଖିଛି ସେବା କରିବାଟା। ଆଉ ମୋର ଯେତେ ଆମ୍ବିସନ୍ ଥିଲେ ବି ମୁଁ ସବୁଦିନେ ପିଲାଦିନୁ ଡାକ୍ତର ହେବାକୁ ଚାହିଁଛି। ମୋର ତ ପିଲାଦିନେ ମନ ଅଛି, ମୋ ମା ବାପା ପଚାରନ୍ତି ତୁ କ'ଣ ହେବାକୁ ଚାହୁଁ, ତ ମୁଁ କହିକି ମୁଁ ନର୍ସ ହେବାକୁ ଚାହେଁ। ତ ବାପା ମା ହସନ୍ତି, ଠୁଟକି ନର୍ସ ହେବାକୁ ଚାହୁଁ ବୋଲେ କାହିଁକି ନା, ସେ ତ ଆମେ ସ୍କୁଲରେ ପଢୁଥିଲୁ, ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ କଥା ପଢୁଥିଲୁ, ସମସ୍ତଙ୍କ ୱାର୍ଡରେ ୱାର୍ଲଡ ୱାର୍ରେ କେମିତି ସମସ୍ତଙ୍କୁ ସେବା କରିଥିଲେ। ତ ସେ ସେବାଟା ମୋ ମନରେ ବହୁତ ଥାଏ, କାହିଁକିନା ମୁଁ ଦେଖିଛି ପିଲାଦିନେ ମୋ ମା ବାପା, ମୋ ମା ଗୋଟେ ଚକ୍ଷୁ ବିଭାଗରେ ଜଣେ ବହୁତ ରିଟାୟାର୍ଡ ପ୍ରଫେସର ଜଣେ, ତ ଆଖିଦାନ କଲା ପରେ, ଚକ୍ଷୁଦାନ କଲା ପରେ ଯେଉଁ ଲୋକମାନେ ଯେଉଁ ଦେଖନ୍ତି ଆଖି ଖୋଲିକି, ତାକୁ ବହୁତ ଦିନ ପରେ ତାଙ୍କ ଆଖିକୁ ଯେତେବେଳେ ଦୃଷ୍ଟି ଆସିଥାଏ, ସେତେବେଳେ ସେମାନେ ବହୁତ ଖୁସି ହେଇଯାନ୍ତି। ତ ଯେଉଁ ପ୍ରକାର ସେମାନେ ଇମୋସନାଲ ହେଇକି ମୋ ମାଙ୍କୁ ଧନ୍ୟବାଦ କରି ଯାଇଥାନ୍ତି, ସେଟା ଦେଖି ମୋର ପିଲାଦିନ ଥିଲା ମୁଁ ବି ଏମିତି ସେବା କଲି। ମୋ ବାପା ଗୋଟେ କ୍ରିଟିକାଲ କେୟାର ଫିଜିସିଆନ ଗୋଟେ, ମାନେ ଯେଉଁ କହନ୍ତି ମୃତ୍ୟୁ ମୁଖରୁ ମୋ ବାପାଙ୍କୁ ଦେଖିଛି ପେସେଣ୍ଟ ମାନେ ଟାଣି ଆଣିଦେବା। ଇଭେନ୍ ମୋ ଉପରେ ପଡ଼ି ମାନେ ମାନେ ଛୋଟ ମୁହଁରେ ବଡ଼ କଥା କହେ, ଯେଉଁ ଆପଣ ମୁଁ ମିଆଁ ମିଠୁ ହେବା ଚାହୁଁନି, କିନ୍ତୁ ମୁଁ ଦେଖିଛି ଲୋକମାନେ ଗୋଡ଼ ତଳେ ପଡ଼ିଯାଆନ୍ତି କି ମୋ ବାପାଙ୍କୁ ଲୋକମାନେ ଠାକୁର ବୋଲି ଭାବନ୍ତି। ମୃତ୍ୟୁ ମୁଖରୁ ନେଇ ଆସିବା ହେଲା ମୋ ମା ବାପାଙ୍କ ନାଁ ସେମାନେ ଧରନ୍ତି। ତ ଏଇଟା ସବୁ ଦେଖିକି ଭାବିଲି ଏତେ ମତେ ଏମିତି ହେବାର ଅଛି, ଲୋକମାନେ ଖୁସି ହେଇ ଯାଉଛନ୍ତି। ମାନେ ମୁଁ ସେମାନେ ଭାବିକି ଧନ୍ୟବାଦ ଦେବାଟା ଏତେ ବଡ ଜିନିଷ, କିନ୍ତୁ ଲୋକମାନେ ଯୋଉ ଖୁସି ଯାଉଛନ୍ତି ସେଟାର ତାର ଏକ୍ସପିରିଏନ୍ସଟା କେମିତି ଲାଗୁଥିବ, ତ ସେଇ ଅଭିଜ୍ଞତାଟା ସେ ଏକ୍ସପିରିଏନ୍ସଟା ନକୁ ପିଲାନେ ଚେଷ୍ଟା କରୁଛି। ଏବେ କିଛି ଦିନ ତଳେ 10 ବର୍ଷ ତଳେ ଗୋଟେ ପିଲାକୁ ମୁଁ ଦେଖିଲି ନିଭାନ୍ସ ବାଙ୍ଗାଲୋରରେ ଦେଖିଥିଲି, ସେ ଝିଅ ମତେ କୁଆଡୁ କୁଆଡୁ ଖୋଜି ଖୋଜି ମତେ ପରଦିନ ଫୋନ୍ କରିଛି, କହିଲେ ମ୍ୟାଡମ୍ ଆପଣ ମୋତେ ଚିହ୍ନି ପାରିନଥିବେ, ମୁଁ ଆପଣଙ୍କର ଏଠି ପେସେଣ୍ଟ ଥିଲି, ଆପଣଙ୍କୁ ଦେଖିଦେଲେ ମୋର ଦିନଟା ଲାଗିକି ଥ୍ୟାଙ୍କ ଗଡ୍ କିଏ ତ ଅଛି ଗୋଟେ ମୋ କଥା ଆଜି ଶୁଣିବ, ଥ୍ୟାଙ୍କ ଗଡ୍ ଆଜି ସ୍ୱାତି ମ୍ୟାଡମ୍ ଅଛନ୍ତି ଡ୍ୟୁଟିରେ। ତ ଏଇଟା ଦେଲି କାଲି ମୁଁ ଶୁଣିଲି, ମତେ ଲାଗିଲା ବାପରେ ଏତେ ଷ୍ଟ୍ରେସ୍ଫୁଲ୍ ଦିନରେ କେରଲାର ଗୋଟେ ଝିଅ ସେ ପେସେଣ୍ଟ ହେଇକି ଆସିଲା ନିମ୍ହାନ୍ସ ବାଙ୍ଗାଲୋରକୁ। ମୁଁ ଯେତେବେଳେ ସେଠି ପାଠ ପଢୁଥିଲି କିଛି ଦିନ, 6 ମାସ ସେଠି ଅବଜର୍ଭର ହିସାବରେ ସେଠି ମୁଁ କାମ କରୁଥିଲି, ତ ସେଇ ଟାଇମ୍ରେ ତାର ମୁଁ ଦେଖାହେଇଥିଲା, ମୁଁ ତା କେସ୍ଟାକୁ ନେଇଥିଲି। ତ ମୁଁ ତାକୁ 3-4 ମାସ ନେଇକି ତାକୁ ସେଠି ଦେଖିଥିଲି, ତ ସେ ଏତେ ଖୁସି ହେଇଗଲା କି ମ୍ୟାଡମ୍ ମୁଁ ଜାଣିପାରୁନଥିଲି କି ଆପଣ ଫୋନ୍ ଉଠେଇବେ କି ନାହିଁ, କୁଆଡୁ କୁଆଡୁ ସେ ସର୍ଚ୍ଚ କରି ମତେ। ତ ଏମିତି ହିଁ ଗୋଟେ ଯେତେବେଳେ ମୋ ମୁଡ଼ଟା କାଲି ଟିକେ ଲୋ ଥିଲା କିଛି ଗୋଟେ କାମ ପାଇଁ, ବଟ୍ ତା ଫୋନ୍ ମିଳିକି ମତେ ଲାଗିଲା କି ଆରେ ବାପରେ କିଏ ତୋଟେ ମନେ ରଖିଛି। ତ ଏମିତି ନାହିଁ କି ସମସ୍ତେ ପ୍ରଶଂସା କରନ୍ତି, ଗୁଡ଼ାଏ ଲୋକ ବହୁତ ନିନ୍ଦା କରିକି ଯାଆନ୍ତି, କାହିଁକିନା ଆମ ପାଖକୁ ଗୋଟେ ମାନସିକ ବିଶେଷଜ୍ଞ ହିସାବରେ ମୋ ପାଖକୁ ସମସ୍ତେ ମନର ଅଶାନ୍ତି ଧରିକି ଆସନ୍ତି। କିଏ ବି ଖୁସି, ପ୍ରଥମ କଥା ତ ଡାକ୍ତରକୁ ହସ୍ପିଟାଲକୁ କି ଖୁସିରେ ଥିଲା ବେଳକୁ ଆସିବେନି, ଡାକ୍ତରଖାନା ନର୍ସିଂ ହୋମ୍ ହସ୍ପିଟାଲ ଏମର୍ଜେନ୍ସି ରୁମ୍ ଏସବୁ ତକ ହେଲା ଗୋଟେ ଟେନସନ୍, ଗୋଟେ ନେଗେଟିଭ ମାହୋଲ, ତାକୁ ପଜିଟିଭ କରିବାକୁ ହିଁ ଆମେ ମାନେ ବସିଛୁ। ଆମେ ଯଦି କରିପାରୁନୁ କି କରିବ, ଏସ୍ପେଶିଆଲି ମାନସିକ ମନ କଥା, ଯଦି ରାସ୍ତାରେ ଗଲାବେଳକୁ କି ଟ୍ରେନ୍ରେ ଗଲା ଆପଣ ଦୁଇପଦ ଯଦି କଥା ହେଇଗଲେ ଆପଣଙ୍କ ରାସ୍ତାର ଜର୍ଣ୍ଣିଟା ହିଁ ଜଣାପଡ଼ିବ। ଆଉ ଏ ଲାଇଫ୍ ଜର୍ଣ୍ଣିରେ ଆମେ ଯଦି ଜଣକୁ ଦୁଇପଦ କଥା ହେଇଗଲେ, ଜାଣିଛୁ ଆମେ କି ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ 60-70 ଲୋକ ବସି ଯାଇଥିବେ, ମାନସିକ ରୋଗ 60-70 ଦେଖିବା 4-5 ଘଣ୍ଟାରେ ବହୁତ କଷ୍ଟକର, ତଥାପି ଆମେ ତାଙ୍କୁ ଯଦି 2 ମିନିଟ୍ରେ ସେତିକି କିଛିଟା ପଦକ ହେଇ ତାଙ୍କୁ ଯଦି ବୁଝେଇ ପାରିଲେ କି ଏତିକିରେ ସେମାନେ ଖୁସି ହେଇଯିବେ, ବହୁତ ବଡ କଥା। ତ ଏମିତି ବହୁତ ଲୋକ ବି ଦୁଃଖରେ ମୋ ପାଖକୁ ଆସିଛନ୍ତି, ମେ ବି ମୁଁ ତାଙ୍କର ସେ ଏକ୍ସପେକ୍ଟେସନକୁ ସେତିକି ଫୁଲଫିଲ୍ କରିପାରିନି, ସେ ଯେଉଁ କଷ୍ଟରେ ଆସିଛନ୍ତି ମୁଁ ମେ ବି ସେଇ ଟାଇପ୍ରେ ତାଙ୍କ ସହିତ କଥା ହେଇପାରିନି, କି ସେମାନେ ଯାହା ମୋଠୁ ଭାବିଥିଲେ ମୁଁ ତାଙ୍କର ଯେଉଁ କଷ୍ଟଟା କମେଇପାରେ ମେ ବି କମେଇପାରିନି। ତ ଏଇ ପ୍ରକାର ମତେ ଛଡ଼ା ନିନ୍ଦା ବି ହେଇଛି, ସେ ନିନ୍ଦା ହେବା ଦ୍ୱାରା ଆମେ ମୁଁ ଶିଖିଛି କି ନାଇଁ ନାଇଁ, ମୁଁ ସିନା ଜଣେ ଡାକ୍ତର କିନ୍ତୁ ମୋ ପାଖକୁ ବିଭିନ୍ନ ପ୍ରକାର ଲୋକ ଆସିପାରନ୍ତି, ମତେ ମୋର ମନଟାକୁ ଆଉ ମୋର ପେସେଣ୍ଟସଟାକୁ ସବୁ ପେସେଣ୍ଟ ପାଇଁ ଗୋଟିଏ ପ୍ରକାର ରଖିବାକୁ ପଡିବ। ମୋର ଘରର ଟେନସନ୍ ହଉ କି ମୋ ପର୍ସନାଲ ଲାଇଫ୍ର ଟେନସନ୍ ହଉ କି ମୋ ପ୍ରଫେସନାଲ ଲାଇଫ୍ର ଟେନସନ୍ ହଉ, ଏଇଟାକୁ ମୁଁ ପେସେଣ୍ଟକୁ ଦେଖେଇ ପାରିବିନି। ତ ଏଇ ସୁଇଚ୍ଟାକୁ ବହୁତ ମେଣ୍ଟେନ୍ କରେ, ଆଉ ଏଇଟା ଧୀରେ ଧୀରେ ମୁଁ ଦେଖନ୍ତୁ ମୁଁ ବି ଗୋଟେ ଯେତେବେଳେ ପାଠ ପଢିକି ଆମେ ସାରିକି ମୁଁ ବି କମ୍ ବୟସରେ ଥିଲି, ଆଉ ମୁଁ ଡାକ୍ତର ହେବା ପୂର୍ବରୁ ଗୋଟେ ମାନସିକ ରୋଗର ଡାକ୍ତର ହେବା ପୂର୍ବରୁ ମୁଁ ବି ଗୋଟେ

0: ମ୍ୟାଥ୍ ଫିଜିକ୍ସରେ ମୁଁ ବହୁତ ୱିକ୍ ଥିଲି, ବାୟୋଲୋଜି ହଉଥିଲା। ତ ବାପା ମା ଯଦି ମୋତେ ଏଇ ଲାଇନ୍ରେ ଯଦି ନ ପଢ଼ିଥାନ୍ତେ, ମେ ବି ମୁଁ କୌଣସି ଲାଇନ୍ରେ ଏତେ ଆଗକୁ ବଢ଼ିପାରିନଥାନ୍ତି। କିନ୍ତୁ ମୁଁ ଆଜି ଏହି ଆକାଶବାଣୀରେ ମୁଁ ଗୋଟେ ଜିନିଷ କହିବାକୁ ଚାହୁଁଛି, ଯାହାକୁ ମୁଁ ଶ୍ରେୟ ଦେବା ଚାହୁଁଛି, ଯାହାକୁ ମୁଁ କ୍ରେଡିଟ୍ ଦେବା ଚାହୁଁଛି, ସେ ହେଉଛି ମୋର ମୋର ଗୁରୁ। ସେ ହେଲା ମୋର ଗୁରୁ ଡକ୍ଟର ବିଭୁ କଲ୍ୟାଣ ସାହୁ ସାର୍। ସେ ଆମ ବରହମପୁର ଗୋଟେ ବିଖ୍ୟାତ ସାଇକିଆଟ୍ରିଷ୍ଟ ଜଣେ, ମାନସିକ ରୋଗ ବିଶେଷଜ୍ଞ ଜଣେ। ତାଙ୍କ ସହିତ ମୋର ସାକ୍ଷାତ ହେଇଥିଲା 2013 ଡିସେମ୍ବରରେ। ମୁଁ ଯେତେବେଳେ କନ୍ଧମାଳରେ MBBS ସରିଲା ପରେ ଯେତେବେଳେ ମେଡିକାଲ ଅଫିସର ହିସାବରେ କାମ କରୁଥିଲି, ଜୁନିୟର କ୍ଲାସ୍ 1 ମେଡିକାଲ ଅଫିସର ହିସାବରେ କାମ କରୁଥିଲି, ସିଏ ତାଙ୍କର ସିଏ ଥିଲେ MHI କଟକରେ, ମେଡିକାଲ ହେଲ୍ଥ ଇନଷ୍ଟିଚ୍ୟୁଟ୍ କଟକରେ ଥିଲେ। ସେଇଠୁ ସିଏ ଆଉ ତାଙ୍କର ଜଣେ ପ୍ରଫେସର, ତାଙ୍କ ଜଣେ ଷ୍ଟୁଡେଣ୍ଟ ଆସିଲେ। ସେ ସେଠି ମୁଁ 3 ଦିନର ଟ୍ରେନିଂ ଦେଉଥିଲି ମେଣ୍ଟାଲ ହେଲ୍ଥ ଉପରେ। ତ ତାଙ୍କର ସେ ମେଣ୍ଟାଲ ହେଲ୍ଥର ଯେଉଁ ପ୍ରକାର ଟ୍ରେନିଂ ଦେବା ମାନେ ପ୍ରୋସେସ୍ରେ, ସେ ଯେଉଁ ଟକ୍ ଗୁଡ଼ା ଦେଇଥିଲେ, ଯେଉଁ କ୍ଲାସ୍ ଗୁଡ଼ା ମୋର ନେଇଥିଲେ, ସେଇଥିରେ ମୁଁ ବହୁତ ଇମ୍ପ୍ରେସ ହେଇଥିଲି। ଆଉ ମୁଁ ସାର୍ଙ୍କୁ ରିକ୍ୱେଷ୍ଟ କରିଥିଲି କି ସାର୍ ଆପଣ ଯେତେବେଳେ କନ୍ଧମାଳ କି ଫୁଲବାଣୀ ଆସୁଛନ୍ତି, ଆପଣଙ୍କ ଓପିଡ଼ିରେ, ଆପଣଙ୍କର ଯେଉଁ ବାହାରି ଚିକିତ୍ସା ବିଭାଗ ଯେଉଁ ଆମର ଓପିଡ଼ିରେ ପେସେଣ୍ଟ ଦେଖନ୍ତି, ମୋତେ ଦୟାକରି ଗୋଟେ ଦିନ ପ୍ଲିଜ୍ ଆପଣଙ୍କ ସହିତ ବସାନ୍ତୁ, ମୁଁ ଟିକେ ଶିଖିବାକୁ ଚାହୁଁଛି। ଏମିତି ଲକିଲି ହେଲା ଜାନୁଆରୀ 1 ତାରିଖ 2014 ମୁଁ ତାଙ୍କ ସହିତ କାମ କରିବା ଷ୍ଟାର୍ଟ କଲି। ଆଉ ତାର 3 ମାସରେ ମାର୍ଚ୍ଚ ମାସରେ ମୋର PG ଏକ୍ଜାମ୍ ହେଲା। ଫାର୍ଷ୍ଟ PG ଏକ୍ଜାମ୍ ରେ ସେଟା କହିହବନି କି ବ୍ଲେସିଂସ୍ ଆଣ୍ଡ୍ ଡିସ୍ଗ୍ରେସ୍ କହିଲେ ହବ। ଫାର୍ଷ୍ଟ ଏକ୍ଜାମ୍ ଆମେ ଦେଇକି ଆସିଛୁ ଆନ୍ଧ୍ରାରେ, ଆମର ଏକ୍ଜାମ୍ ଯେମିତି ନିଟ୍ ଏକ୍ଜାମ୍ ଏବେ ରିସେଣ୍ଟଲି କ୍ୟାନ୍ସଲ୍ ହେଇଗଲା, ସେମିତି ସେଇ ବର୍ଷ ମୋର ନିଟ୍ ଏକ୍ଜାମ୍ କ୍ୟାନ୍ସଲ୍ ହେଲା। ସେ ବର୍ଷ APPG ମୋର କ୍ୟାନ୍ସଲ୍ ହେଇଗଲା। ପରୀକ୍ଷା ଦେଇକି ଆସିଛୁ, ରେଜଲ୍ଟ ବାହାରିଗଲା କିନ୍ତୁ କ୍ୟାନ୍ସଲ୍ ହେଇଗଲା, ପରୀକ୍ଷାଟା ପୁରା ନଲ୍ ଆଣ୍ଡ୍ ଭଏଡ୍ ହେଇଗଲା। ତାର 15 ଦିନ ପରେ ଆଉଥରେ ଆମକୁ ଏକ୍ଜାମ୍ ଦେବାକୁ ପଡ଼ିଲା 2014 କଥା କହୁଛି। ଆଉ ସେକେଣ୍ଡରେ ମୋତେ ସେକ୍ରେଟେରୀ ମିଳିଲା, ଆଉ ମୁଁ ସେକ୍ରେଟେରୀ ନେଲି। ଆଉ ମୁଁ ସେକ୍ରେଟେରୀ ଜଏନ୍ କଲି, ମୁଁ ପ୍ରଥମ ଲୋକ ଯାଉ ଫୋନ୍ କରି ଜଣାଇଲି, ମୁଁ ସାର୍ ମୁଁ ସେକ୍ରେଟେରୀ ଜଏନ୍ କଲି। ଆଉ ଯଦି ଆପଣ ମୋତେ 5 ମାସ ତଳେ ନ ଦେଖାଇଥାନ୍ତେ, ମୁଁ ମେରି ଆଜି ସେକ୍ରେଟେରୀ PG ଉଠେଇ ନଥାନ୍ତି। ମୋର ବହୁତ ଇଚ୍ଛା ଥିଲା ଫରେନ୍ସିକ୍ ମେଡିସିନ୍ କି ସର୍ଜରୀ ନେବା ପାଇଁ, କିନ୍ତୁ ଏଇଟାରେ ବି ମୋର ଇନକ୍ଲିନେସନ୍ ଥିଲା, ଆ ପ୍ରତି ମୋର ଟିକେ ପ୍ରଲୋଭନ ଥିଲା, କିନ୍ତୁ ମୁଁ ଜାଣିପାରିନଥିଲି କି ମୋ ପ୍ରଲୋଭନଟା ଏତେ ଥିଲା ଆ ପ୍ରତି ବୋଲି। ତ ମୁଁ ଡକ୍ଟର ବିଭୁ କଲ୍ୟାଣ ସାହୁ ସାର୍ଙ୍କୁ ମୋର ପୁରା କ୍ରେଡିଟ୍ ଦେବା ଚାହୁଁଛି। ସେ ଲୋକ ଯଦି ମୋର ଜୀବନରେ ଆସିନଥାନ୍ତେ, ସେଇ 3 ଦିନରେ ଟ୍ରେନିଂ ତାଙ୍କଠୁ ନ ନେଇଥାନ୍ତି, ତ ଆଜି ଏଠି ମୁଁ ବି ନଥାନ୍ତି।
1: ମ୍ୟାଡ଼ାମ୍, ଆପଣଙ୍କୁ କେଉଁ କାମ ବେଶୀ ସବୁଠୁ ଅଧିକ ଆନନ୍ଦ ଦିଏ, ବହୁତ ଭଲ ଲାଗେ କରିବାକୁ?
0: ଦେଖନ୍ତୁ, ମୋତେ ସେବାଟାକୁ ବହୁତ ଭଲ ଲାଗେ। ତା ବ୍ୟତୀତ ମୁଁ କହିବାକୁ ତ ଚାହେଁନି, କିନ୍ତୁ କନ୍ଧମାଳ ଗୋଟେ ଏମିତି ଜିଲ୍ଲା ଯୋଉଠିକି ବ୍ୟାକୱାର୍ଡ ଜିଲ୍ଲା ବୋଲି ଆମେ କହୁ ସବୁଦିନେ, KBK ଜିଲ୍ଲା ଆଡ଼େ ପଡ଼େ। ମୁଁ ସେଠି ଗୋଟେ ସଂସ୍ଥା ଅଛି ଯୋଉଟାକି ଲିଡ୍ କରୁଛି, ମଦର ଟେରେସାଙ୍କ ଇନଷ୍ଟିଚ୍ୟୁଟ୍ ଗୋଟେ ସଂସ୍ଥା ଅଛି। ତ ସେ ସଂସ୍ଥାରେ ମୁଁ ପ୍ରତ୍ୟେକ ମାସ 2 ମାସକୁ ସେଠି କିଛିଟା, ଦେଖନ୍ତୁ ସବୁ ଜାଗାରେ ଫଣ୍ଡ ମିଳେନି, ତ ମୁଁ ଚେଷ୍ଟା କରିକି ମୋ ଆଖପାର୍ଶ୍ୱ ଲୋକ ବରହମପୁର ହଉ କି ମୋ ସାଙ୍ଗସାଥୀଙ୍କୁ ହଉ, ମୁଁ ତାଙ୍କଠୁ ଫଣ୍ଡ ମାଗେ, ପଇସା ହିସାବରେ ହଉ କି ଖାଇବା ହିସାବରେ ହଉ, କି ଚାଉଳ ହେଇଗଲା, ଚିନି, ଡାଲି, ଯେକୌଣସି ଆମର ଡେଲି ଲାଇଫରେ ଯାହା ଆମକୁ ଚା ପତି ହେଇଗଲା, ଚିନି ହେଇଗଲା, ତେଲ ହେଇଗଲା, ଡାଲି, ଚାଉଳ, ଏଇଟା ସପ୍ଲାଇ ହେଇପାରେ। ମାନେ ସେଠି ଗୁଡ଼ାଏ ମାନସିକ ରୋଗରେ ପୀଡିତ ଲୋକମାନେ ଅଛନ୍ତି, ସେମାନଙ୍କୁ ତାଙ୍କ ପରିବାର କେବେ ନେବେନି, ଡେଷ୍ଟିଚ୍ୟୁଟ୍, ସେମାନେ କୁଆଡୁ ସେମାନେ ତାଙ୍କ ପରିବାର ଛାଡ଼ି ଦେଇଛନ୍ତି, ସେମାନଙ୍କୁ ଏମାନେ ରେସ୍କ୍ୟୁ କରିକି ଆଣିକି ସେଠି ରଖିଛନ୍ତି। ତ ସେଇ ପ୍ରକାର ଲୋକମାନେ ସେଠି ଗୁଡ଼ାଏ ଅଛନ୍ତି। ଆଉ ସେମାନଙ୍କ ତ ଘର ଲୋକ ହିଁ ଆମେ ଜାଣୁ, ତାଙ୍କର ଆଧାର କାର୍ଡ ନାହିଁ, ପାନ କିଛି ନାହିଁ, ତ ତାଙ୍କ ଭତ୍ତା ବି ମିଳିବାଟା ବହୁତ ଅସୁବିଧା ହେଉଛି। ତ ମୁଁ ସେଇଠିକାର କଲେକ୍ଟରଙ୍କ ସହିତ କଥା ହେଇକି ଏମାନଙ୍କୁ କିଛିଟା ଗୋଟେ ସେବା ଦେବାକୁ ଚେଷ୍ଟା କରେ, କାହିଁକି ନା ଗୋଟେ ଡାକ୍ତର ହିସାବରେ ମୋ କଥା ଡେଫିନେଟଲି ରହିବ। ହଁ, ସେମାନେ ତାଙ୍କ ସଂସ୍ଥାରୁ ଯେତିକି ଫଣ୍ଡ ଆସିଲେ ବି ସେତିକି ଫଣ୍ଡ ଇନଫ୍ ହବ କେତେବେଳେ, ତ ମୁଁ ଚେଷ୍ଟା କରିକି ମୋର ସମ୍ବଳ ହିସାବରେ ମୁଁ ଯଦି କରିପାରିବି, ସେତିକି ପଇସା କରେ ହଉ କି ଖାଇବା କରେ ହଉ କି ଲୁଗାପଟା ହିସାବରେ ମୁଁ ହେଲ୍ପ କରେ। ଇଭେନ୍ ବରହମପୁର ବି ଗୁଡ଼ାଏ, ଏଠି ଜରାଶ୍ରମରେ ବି ମୁଁ ଯୋଗଦାନ ଦେଇଛି, ଗୋଟାଏ ବ୍ଲାଇଣ୍ଡ ସ୍କୁଲ, ଆଉ କେତେ ଅନାଥାଶ୍ରମ ବି ଏଠି ଆମର ବୁଢା, ବହୁତ ବଢିଆ ବଢିଆ ଅନାଥାଶ୍ରମ ଅଛି ଯୋଉଠିକି କେୟାର ଆଉ ପିଲାମାନଙ୍କ ପଢାପଢି ଉପରେ ବହୁତ ଇମ୍ପୋର୍ଟାନ୍ସ ଦେଇଛି। ଖାଲି ସେମାନଙ୍କୁ ସେଲ୍ଟର ନାହିଁ, ଖାଲି ରହିବା ବ୍ୟବସ୍ଥା କି ଖାଇବା ବ୍ୟବସ୍ଥା ନାହିଁ, ସେମାନଙ୍କ ପଢାପଢି ଉପରେ ବହୁତ ବ୍ୟବସ୍ଥା ହେଇଛି। ତ ମୁଁ କିଛିଟା ଟିଚର ମାନଙ୍କୁ, ମୋର ସାଙ୍ଗସାଥୀମାନଙ୍କୁ କହିକି, ଯୋଉମାନେ ମିଡିୟମ ସ୍କୁଲ ପିଲାଙ୍କୁ, କାହିଁକି ସେମାନଙ୍କ ଟ୍ୟୁସନ୍ ବି ବହୁତ କଷ୍ଟ ହୁଏ ନା, ଏତେ 100-200 ଅନାଥାଶ୍ରମ ପିଲାମାନଙ୍କୁ ଟ୍ୟୁସନ୍

0: ସମୟ ବି ନାହିଁ
1: ଲାଇଟ୍ ନେବା କଥା ଯାକ
0: ଲାଇଟ୍ ନେବା କଥା
1: ଏତେ ସବୁ ଦାୟିତ୍ୱରେ ଘରେ ଟାଇମ୍ କେମିତି ଦେଉଛନ୍ତି ୱାର୍କ ଲାଇଫ୍ରେ
0: ୱାର୍କ ଲାଇଫ୍ରେ ଦେଖନ୍ତୁ ମୋ ଲାଇଫ୍ରେ ଭଗବାନଙ୍କୁ ମୁଁ ବହୁତ ଧନ୍ୟବାଦ ଆଉ ବହୁତ ଗ୍ରେଟଫୁଲ ଠାକୁରଙ୍କୁ କି ଗୋଟେ ଏଇ ପ୍ରକାର ଗୋଟେ ଭଲ ପରିବାର ଯେଉଁଠି ପିଲାଦିନ ତ ହଁ ଠିକ୍ ଅଛି ମୋ ବାପା ମା ବହୁତ ପରିଶ୍ରମ କରିବା ଯୋଗୁଁ ଆମେ ଏଇ ପୋଜିସନ୍କୁ ଆସିପାରୁ ତ ସେଇଥିପାଇଁ ମୋର ଜନ୍ମ ଏଇ ଘରେ ହେବାଟା ହିଁ ଇଟ୍ସେଲ୍ଫ ଗୋଟେ ବହୁତ ବଡ଼ ଜିନିଷ ମୋ ପାଇଁ ଗୋଟେ ଭେରି ଲକି ଗର୍ଲ ଇନ୍ ଦ୍ୟାଟ୍ ସେନ୍ସ ଟଚ୍ଉଡ୍ ଆଉ ମୋ ଟାଇମ୍ ଦେଖନ୍ତୁ ମୋ ବାପା ମାଆଙ୍କ ପାଇଁ ସବୁ ଅଛି ମୁଁ ତାଙ୍କୁ କିଛି ନ ଦେଇପାରିଲା ସେମିତି କିଛି ନାହିଁ କିନ୍ତୁ ଟାଇମ୍ଟା ଜିନିଷଟା ନ ହଉ କି ସେମାନଙ୍କୁ କିଛି ନ କିନ୍ତୁ ଭଲ ନା ବାହାରେ ଯଦି ମୁଁ ଭଲ ନା କଲି ଆଉ ଯଦି ଲୋକଙ୍କୁ ଭଲ କଲି ଲୋକମାନଙ୍କୁ ଚିକିତ୍ସାରେ ଯଦି କିଛି ତ୍ରୁଟି ଆଣିଲେନି ଲୋକ ଭଲ ହେଇକି ଯଦି ଦୁଇପଦ ବାହାରେ କହିଲେ ମୋ ବାପା ମାଆଙ୍କ କାନକୁ ଦି ଆସିଲା ସେମାନଙ୍କ ପାଇଁ ବହୁତ ବଡ଼ ଜିନିଷ ସେମାନଙ୍କ ପାଇଁ ମୁଁ କିଛି କରିକି ନ କରେ ସେମାନେ ବହୁତ ଖୁସି କି ହଁ ଝିଅ ଆମର ଆଟଲିଷ୍ଟ ଗୋଟେ ଭଲ ଡାକ୍ତର ହିସାବରେ ବାହାରିଲା ମୋ ନାଁରେ ଯୋଉ ପ୍ରଶଂସା ଲୋକମାନେ ଶୁଣୁଛନ୍ତି
1: ବହୁତ
0: ଖୁସି ଦିଏ ତ ସେଇ ଟାଇମଟା ମୁଁ ସେମାନେ ଫ୍ୟାମିଲି ଟାଇମଟା ଦେବାକୁ ବହୁତ ଚେଷ୍ଟା କରେ ସେଇ ରବିବାର ହଉ ଘରେ କିଛିଟା ଗୋଟେ ରାନ୍ଧିବାକୁ ବହୁତ ପସନ୍ଦ କରେ ଆମେ ୟୁଜୁଆଲି ମୋ ମା ବାପା ବାହାରୁ କୁଆଡେ ଯିବାକୁ ପସନ୍ଦ କରନ୍ତିନି ମୁଁ ଟିକେ ଯେହେତୁ ୟଙ୍ଗ ଅଛି ତ ମତେ ଟିକେ ବାହାରୁ କନଫରେନ୍ସ ହଉ କି ସିଏମ୍ ମିଟିଂ ହଉ ଆମେ ନଗଲେ ଆଜିକାଲି ଅପଡେଟ୍ ରହିପାରିବୁ ନା ନୂଆ ନୂଆ ପାଠ ଆସୁଛି ମେଡିକାଲ ସାଇନ୍ସ ଏମିତି ଆଜି ପାଠ ନାହିଁ ବଞ୍ଚିଥିଲା ଯେ ପାଠ ପଢିବାକୁ ପଡିବ କାରଣ ସବୁଦିନ ଅପଡେଟ୍ ବାହାରୁଛି ଆଜି ବହିରେ 10 ବର୍ଷରେ ଯୋଉ ବହିରେ ଯାହା ଥିଲା ଆଜି ବହିରେ ସବୁ ଅଲଗା ହେଇଯାଇଛି ରୋଗ ରୂପ ଚେଞ୍ଜ କରିଦେଣି ତ ଡାକ୍ତର ହିସାବରେ ଆମକୁ ଅପଡେଟ୍ ରହିବାକୁ ପଡିବ ତ ବାହାରେ ନଗଲେ ଆମେ ଲୋକଙ୍କ ସହିତ ନ ମିଶିବୁ ନ ଦେଖା ହବୁ ନୂଆ ନୂଆ ଜିନିଷ ନ ଜାଣିବୁ ତ ହବନି ମୁଁ ତ ବାହାରକୁ ଟିକେ ପଳାଏ 30 ଦିନ 40 ଦିନରେ ମୁଁ ଟିକେ ଯେତେବେଳେ ଲୋକମାନଙ୍କୁ ତ ଆମେ ବହୁତ କହୁ କି ମଝିରେ ମଝିରେ ବ୍ରେକ୍ ନେଇଯାଆନ୍ତୁ ଟିକେ ବୁଲିବାକୁ ଯାଆନ୍ତୁ ମୁଁ ନିଜେ ନ କରିବି ଆଉ ମୋ ତ କାମ ହିଁ ସେଟା ନା ଲୋକମାନଙ୍କ ମାନସିକ ସ୍ଥିତିଟାକୁ ମୋତେ ଠିକ୍ ଦେଖା ଠିକ୍ କରିବା ଆଉ ମୁଁ ଯଦି ବାହାରକୁ ନ ଯିବି ନିଜକୁ ରିଜୁଭିନେଟ୍ କରିବି ନ କରିବି ନିଜକୁ ଆଉ ଟିକେ ରିଫ୍ରେଶ କରିକି ଯଦି ନ ଆଣିବି ଦେଖନ୍ତୁ ମୋବାଇଲ ବି ଆଜିକାଲି ମଝିରେ ମଝିରେ ହ୍ୟାଙ୍ଗ ହେଉଛି ଯଦି ବହୁତ ଜିନିଷ ହେଉଛି ନା ନାଇଁ ମୋବାଇଲ ଥିଲେ ଆମର ଡାଟା ଥିଲେ ସରିଯାଉଛି ସେ କହୁଛି ନା ଫୋନ୍ ୱିଲ୍ ଗୋ ସ୍ଲୋ ପ୍ଲିଜ୍ ଡିଲିଟ୍ ବୋଲି କହୁନି ତ ଆମ ମନରେ ମୁଁ ଦେଖେଇଥିଲି କି ପେସେଣ୍ଟ ପାଖରେ ମୁଁ ଟିକେ ଅନମନ୍ସ ହେଇଯାଏ ମଝିରେ ମଝିରେ ଆଉ ଯେତେବେଳେ ଦେଖିକି ପେସେଣ୍ଟ ଗୋଟେ କଥା କହୁଥିବ ମୁଁ ସେ କଥାଟାକୁ 2-3 ଥର ପଚାରୁଥିବି କି ମୁଁ ଅନମ୍ସ ହେଇଯିବି ଯେତେବେଳେ ତା ସେତେବେଳେ ମୁଁ ନିଜକୁ ଜଗିଦିଏ କି ନାଇଁ ନାଇଁ ଟାଇମ୍ ଆସିଗଲା ମତେ 2 ଦିନ କୁଆଡେ ପଳାଇବାର ଅଛି ବୁଲିବା ବାବଦରେ ନାହିଁ ମୁଁ ଯଦି କୁଆଡେ ଦୂର ଜାଗା ଯାଇକି ଏକ୍ସପେନ୍ସିଭ୍ ଜାଗା ରିଫ୍ରେଶ୍ ଆଇଦର ମୁଁ ଘରେ ବସି ପଡ଼ିବି ଫୋନ୍ ଫୋନ୍ ଅଫ୍ କରିକି ନହେଲେ କାହିଁକି ଘରେ ବସିଲା ମାନେ ମତେ କାହିଁକି ଘର ପାଖରେ ହସ୍ପିଟାଲ ମାଗିକୁ ଡାକିଲେ ମୁଁ ନିହାତି ପଡ଼ିବି ନାଇଁ ଡ୍ୟୁଟିରେ କି କ୍ୟାଜୁଆଲିଟି ଏମର୍ଜେନ୍ସି ଆସିଲା ତ ମୁଁ ଚେଷ୍ଟା କରିକି ଗୋଟେ ପାଖ ଜାଗା ଯୋଉଠି ମୁଁ ଫେରିପାରିବି ସାଙ୍ଗେ ସାଙ୍ଗେ ତ ଏମିତି ଗୋଟେ ରାତି ପାଇଁ 2 ରାତି ପାଇଁ ପଳାଏ ମୋ ସାଙ୍ଗମାନଙ୍କୁ ପଳାଏ ତାଙ୍କ ପାଖକୁ ଯାଇକି ଦେଖାଦେଖି କରିକି ଆସେ କି ପାଖ ବିଚ୍ କୁଆଡେ କିନ୍ତୁ ମତେ ଦେଖିଲି କି ନାଇଁ ଟାଇମ୍ ଅଛି ଟାଇମ୍ ନାହିଁ ମୋ ପରେ ହସ୍ପିଟାଲରେ ଛୁଟି ମିଳିବନି ଛୁଟି ସରିଯାଇଛି କି ପେସେଣ୍ଟ କାଲି ଗୋଟେ ଇମ୍ପୋର୍ଟାଣ୍ଟ ଆପଏଣ୍ଟମେଣ୍ଟ ଅଛି ହସ୍ପିଟାଲରେ ଆଡମିସନ୍ ଅଛନ୍ତି କି ମୋର ଗୁଡ଼ାଏ ଡ୍ୟୁଟି ଅଛି ହସ୍ପିଟାଲରେ ମୋର ପିଜି ଷ୍ଟୁଡେଣ୍ଟ ନାହାନ୍ତି କି ଆମେ ଷ୍ଟାଫ୍ ମାନେ ନାହାନ୍ତି ତ ସେଇ ଟାଇମ୍ରେ କ'ଣ କରେ ମୁଁ ଟିକେ ବିଚ୍ ଆମେ ବରହମପୁର ଝିଅ ହିସାବରେ ମୁଁ ବହୁତ ଲକି କି ଗୋଟେ ସୁନ୍ଦର ବିଚ୍ ଆମ ଘର ପାଖରେ ଅଛି ଉପାଳପୁର ବିଚ୍କୁ ଯାଇକି

ମଲ୍ଟିଟାସ୍କିଂ ହବାଟା ଗୋଟେ କ୍ରେଡିଟ୍ ହିସାବରେ ଲୋକମାନେ ନେବା ଷ୍ଟାର୍ଟ କଲେଣି ଏବେ, ଟେକ୍ସିଂ ଡୋଣ୍ଟ ଟେକ୍ସ ବୋଲି କହୁଛନ୍ତି। ମୁଁ ଏଇଟା କରୁଛି, ଗୋଟେ ଗୋଟେ ସ୍ତ୍ରୀ ଲୋକ ଘର ସମ୍ଭାଳିବ, ଛୁଆ ସମ୍ଭାଳିବ, ନିଜ ଅଫିସ ଯିବ, ଘରେ ଆସି ରାନ୍ଧିବ, ସ୍ୱାମୀ ଶ୍ୱଶୁର ନିଜ ବାପା ମା ସମସ୍ତଙ୍କୁ ସମ୍ଭାଳିବ।

0: তো এটা হি মাল্টিটাস্কিং, তো মাল্টিটাস্কিংটা কিছু বড় কথা নাই, বি অল আর মাল্টিটাস্কিং। কিন্তু ডেফিনেটলি মাল্টিটাস্কিং মুভ লোকমানঙ্କୁ ଦେଖନ୍ତୁ ରୋଗ ଦେଖିକି ଆମ ପାଖକୁ ଡିପ୍ରେସନ୍ ପେସେଣ୍ଟ ଆସୁଛନ୍ତି, ବିଭିନ୍ନ ପ୍ରକାର ମାନିକ ପେସେଣ୍ଟ ଆସୁଛନ୍ତି, ବାଇପୋଲାର ଡିସଅର୍ଡର ଯେଉଁଟା କହନ୍ତି, ସିଜୋଫ୍ରେନିଆ ପେସେଣ୍ଟ ଆସନ୍ତି, ତ ସେମାନେ ତାହେଲେ ଭଲ ହେଇଯାନ୍ତି ଆମେ ତାଙ୍କୁ କହୁ କି ଛୋଟ ଛୋଟ କାମରେ ଇନଭଲ୍ଭ ହେବାକୁ ଚେଷ୍ଟା କର। କେତେଟା ଲୋକର ରୋଗ ଆମର ଅଛି ଯେଉଁଟାକି ବିଷାଦ ରୋଗ, କିଛି କରିବାକୁ ଇଚ୍ଛା ହେବନି, କହନ୍ତି ସ୍କିଜୋଫ୍ରେନିଆ ମତିଭ୍ରମ ଭଳିଆ ରୋଗ ଗୋଟେ, ସେଥିରେ ଲୋକମାନେ ଏକଦମ ଡଲ୍ ହେଇଯାନ୍ତି, କାହା ସାଙ୍ଗେ କଥା ହେଉନି, ସୋସିଆଲ ଇଣ୍ଟ୍ରାକ୍ସନ୍ କମିଯାଏ, ଲୋକଙ୍କ ସହିତ କଥାବାର୍ତ୍ତା ହେବେନି, ଗୋଟେ ଜାଗାରେ ପଡ଼ିକି ରହିବେ, ଖାଇନି ପିଇବେନି, ମଳା ହେଇକି ରହିବେ। ତ ସେମାନଙ୍କୁ ତ ଚିକିତ୍ସା ଆମେ କରୁ, ପ୍ରାୟ ଭଲ ହେଇଯାନ୍ତି, 50% ବହୁତ ସିମ୍ପଟମ୍ସ ଭଲ ହେଇଗଲା ତାଙ୍କର, ଲକ୍ଷଣ ଭଲ ହେଇଯିବ। ଆମେ ତାଙ୍କୁ କହୁ ଦେଖିକି ତାଙ୍କ ସମ୍ବଳ ଦେଖିକି, ଗୋଟେ ଗାଉଁଲି ଲୋକ, ଗାଉଁଲି ଲୋକ ଆମେ କହିପାରିବୁ କି ସକାଳେ ତମେ ଯାଇକି ୱାକିଂ କର, ତମେ ଯାଇକି ଫ୍ରେଣ୍ଡ ସର୍କଲ ବନାଅ, ଏଇଟା କହିପାରିବୁ। ଆମେ ତାଙ୍କୁ କ'ଣ କହିବୁ କି ସକାଳେ ଯାଇକି ନିଜ ଘର ଲୋକଙ୍କ ଆପଣଙ୍କ ଯୋଉ ବିଲବାଡ଼ି ଅଛି ଯାଇକି ଘାସ ଉପାଡ଼ନ୍ତୁ, କି ବିଲରୁ ବାପା ମାଙ୍କୁ ମାରିକି ଆପଣଙ୍କ ଯିଏ ବି ଯାଉଛନ୍ତି ତାଙ୍କୁ ନେଇକି ପାଣି ଫାଣି ଦିଅନ୍ତୁ, ତାଙ୍କର ଗାଈବାଟା ନେଇକି ସେଠି ଦେଇ ଦିଅନ୍ତୁ, କି ଘର ଚଲେଇ ଦିଅନ୍ତୁ, କି ଘର ବାଡ଼ି କି ଘର ବାରି ପଶୁଟା ସଫା କରନ୍ତୁ, କି ଘରେ ଭାତ କରିବାଟା ଆପଣଙ୍କ ଡ୍ୟୁଟି, କି ସକାଳୁ ଚା ବନାଟା ଆପଣଙ୍କ ଡ୍ୟୁଟି, ଘର ପାଖରେ ଗଛ ପତ୍ର ଲଗାନ୍ତୁ, ଜୁଇ ହେଇଗଲା, ମଲ୍ଲି ହେଇଗଲା, ସେବତୀ ହେଇଗଲା, କିଛି ଗୋଟେ ଗଛ ଲଗାଇବା ଚେଷ୍ଟା କରନ୍ତୁ, ଗାଈକୁ ଚାରା ଦିଅନ୍ତୁ, ଗାଈ ଗୁହାଳ ଯଦି ତରଫରୁ ଅଛି ଗାଈ ଗୁହାଳଟା ସଫା। ତ ଆମେ ଗୋଟେ ଲୋକକୁ ମଲ୍ଟିଟାସ୍କିଂ କରିବା ପୂର୍ବରୁ କି ତାକୁ କି ଟାସ୍କ ଦେବା ପୂର୍ବରୁ ସେ କୋଉଠୁ ଆସିଛି, ତାର ସମ୍ବଳ କେତେ, ସେଟା କରିପାରିବ ନା ନାଇଁ, ତାର ଏଜୁକେସନ କେତେ, ତାର ସେ କେତେ ପାଠ ପଢୁଛି, ମୁଁ ତ କହିଲେ ବୁଝିବା ଦରକାର ନାହିଁ ପୁଣି, ତ ସେ କରିପାରିବ ନାହିଁ। ଏବେ ମୁଁ ଗୋଟେ ଗାଁ ଲୋକ ଦିନେ କହିଲି କି ଆପଣ ଟିକେ ଓଜନ ଟିକେ ବଢି ହେଉଛି, ଆପଣ ଟିକେ ଖାଇବା ପିଇବା ଟିକେ ଡାଏଟ୍ କରନ୍ତୁ, ଟିକେ ଚାଲାଚାଲି କରନ୍ତୁ। ସେ କହିଲେ ମ୍ୟାଡମ କୋଉଠି ଚାଲିବି, ଆମ ଗାଁରେ ମୁଁ ତ ଦେଖନ୍ତୁ ଶାଢୀ ପିନ୍ଧିକି ଚାଲିଲେ ଜଙ୍ଘ ଛିଡ଼ିବ, ସ୍ତ୍ରୀ ଲୋକମାନଙ୍କର ଚାଲିପାରିବେନି, ଲେଗିନ୍ସ କି ସାଲୱାର କି ଟ୍ରାକ୍ ସୁଟ୍ ପିନ୍ଧିବା କହିଲେ ସେମାନେ କରିପାରିବେନି, କାରଣ ଗାଁରେ ତାଙ୍କ ଶାଶୁ ଓଢ଼ଣ ନ ହେଇକି ସେମାନେ ଘରୁ ବାହାରନ୍ତିନି। ମୁଁ ତାକୁ କହି ତୁ ଚାଲିବୁ କେମିତି ହବ କହିପାରିବେନି ନା, ତାକୁ ଘରେ କେତେ ଏକ୍ସରସାଇଜ ଶିଖେଇଲି, ଗୋଟେ ରୁମ୍ ବନ୍ଦ କରିକି ଏତିକି କରିପାରିବୁ କି, କେତେଟା ୟୋଗା କରିପାରିବୁ କି, ଖାଇବାଟା ଡାଏଟିଂ କମେଇ ଦେବ, ଡାଏଟ୍ରେ ଆମେ ତାକୁ କହିପାରିବା କି ଅମକ ମ ଜିନିଷ ଖାଇବାରେ କମେଇ ଦେ, ଆଟଲିଷ୍ଟ କମିଯିବ ଟିକେ, ଇଣ୍ଟରମିଟେଣ୍ଟ ଫାଷ୍ଟିଂ ତାକୁ ହଟେଇପାରିବୁ, କାରଣ ସେମାନଙ୍କର ଅଭ୍ୟାସ ଅଛି ଫାଷ୍ଟିଂ, କିନ୍ତୁ ହେଲ୍ଦି ଫାଷ୍ଟିଂ ହେଲା, ପାଣି ଟିକେ ଅଧିକ ପିଇବା କି ଏମିତି କିଛିଟା ଗୋଟେ ଘରେ ବନେଇକି ଖାଇପାରିବୁ। ସେମାନେ ତ ବାହାରୁ ଯାଇକି ଆଭୋକାଡୋ ଭଳିଆ ଭଲ ଭଲ କି ଏମିତି ଡାଏଟ୍ ଫ୍ରୁଟ୍ସ ଆଣିପାରିବେନି ସେମାନେ, ଆଉ ଯଦି ଗୋଟେ କାକୁଡ଼ି ଖାଇବା ପାଇଁ କହିବେ ତାଙ୍କ ଘରେ ସବୁଦିନ କାକୁଡ଼ି କୋଉ ଆଣିବେ ସେମାନେ, ଯେମିତି ଜଣଙ୍କ ବର୍ଥଡେରେ ଜଣଙ୍କୁ କେକ୍ ପସନ୍ଦ, ମୁଁ ଆପଣଙ୍କୁ ବଟରସ୍କଚ୍ କେକ୍ ପସନ୍ଦ, ମୁଁ ଚକୋଲେଟ୍ କେକ୍ ଆଣିଦେଇଦେବି, ମୋତେ ଲାଗିବ କି ମୁଁ ଯଦି ଆପଣଙ୍କ ବର୍ଥଡେ କେକ୍ ଆପଣଙ୍କ ସାଙ୍ଗମାନେ ଆଣୁଛନ୍ତି ଆପଣଙ୍କ ପସନ୍ଦ ସେ ଅଲରେଡ଼ି ଜାଣିଥିବେ। ତ ଆମେ ମଲ୍ଟିଟାସ୍କିଂ କରିବାଟା ବହୁତ ଭଲ ଜିନିଷ, କିନ୍ତୁ ସମୟ ଦେଖି ଆମେ ବାଧ୍ୟ, ଦେଖନ୍ତୁ ଘରେ ଜଣେ ଦିଟା ତିନିଟା ଛୁଆ ଅଛନ୍ତି, ଗୋଟେ ଛୁଆ ଦିଟା ଛୁଆ ଭାରି ମଲ୍ଟିଟାସ୍କିଂ, ବହୁତ ନାଁ କମାଉଛନ୍ତି ଘରେ, ତାଙ୍କୁ ପ୍ରଶଂସା କରୁନି, ଗୋଟେ ପିଲା ମଲ୍ଟିଟାସ୍କିଂ ହେଇପାରୁନି, କିନ୍ତୁ ସିଏ ତା କାମ କରୁଛି, ସେ କାହା ପାଇଁ ଗୋଟେ ପ୍ରତିବନ୍ଧକ ହଉନି, ନିଜ ଲାଇଫରେ ଯାହା କାମ କରିବା ସେଟା କରିଦେଉଛି, କିନ୍ତୁ କିଛିଟା ମଲ୍ଟିଟାସ୍କିଂ ହେଇପାରୁନି, ତାହେଲେ ଆମେ ତାକୁ ନିନ୍ଦା କରିବା ଉଚିତ ନାହିଁ, ସେ କରିପାରୁନି, ତା ମାନସିକ ସ୍ଥିତି ସେତିକି ନାହିଁ ତ କରିବା ପାଇଁ, ତ ତାକୁ ଗୋଟେ ଆକ୍ସେପ୍ଟ କରିବା ଦରକାର, ଆଉ ତାକୁ ପ୍ରେସର କରିବା ଉଚିତ ନୁହଁ, ସମସ୍ତଙ୍କ ଗୋଟେ କ୍ୟାପାସିଟି ଥାଏ, ମୋର କ୍ୟାପାସିଟି ମୁଁ ଏତିକି ଘଣ୍ଟା କାମ କରିପାରିବି, କି ଜଣଙ୍କର ଅଛନ୍ତି ଭାଇ ମୁଁ ଜମା କରିପାରିବି, ମୁଁ ଘଣ୍ଟାଟେ ପରେ ସେମାନେ ମୁଁ ଏତିକି ଘରକୁ ଆସିବା ପରେ ଶୋଇପାରିବେ, ସେମାନେ ପ୍ରିଫର କରନ୍ତି, ଆଉ ଯଦି ସେମାନେ ଶୋଇଲା ପରେ ସକାଳୁ ଟିକେ ଯାଇକି ଆଉ ଥରେ କାମ କରୁଛନ୍ତି ତ ଭଲ କଥା, କାହାକୁ ଆମେ ବାଧ୍ୟତା କରିବାଟା, ମୋ ପ୍ରଫେସନରେ ମୋ ହିସାବରେ ମୋ ପ୍ରଫେସନରେ ମୁଁ କାହାକୁ ବାଧ୍ୟ କରିପାରିବିନି, କାରଣ ବାଧ୍ୟ କରୁଛି ମାନେ ମନକୁ ଆମେ ପ୍ରେସର ଦେଉଛେ, ସେ ତ ସେମିତି ହିଁ ମାନସିକ ରୂପେ ପୀଡିତ, ତାକୁ ପ୍ରେସରାଇଜ କେମିତି କରିପାରିବ ପୁଣି।
1: ଠିକ କହିଲେ ମ୍ୟାଡମ, ବହୁତ ସୁନ୍ଦର ଭାବରେ ବୁଝେଇଲେ ଆମ ଶ୍ରୋତାମାନଙ୍କୁ କ'ଣ କ'ଣ ଆପଣ କରିପାରିବେ କ'ଣ ନାହିଁ, ଆଉ ଆପଣଙ୍କ ପ୍ରଫେସନରେ ଆପଣ ବହୁତ କିଛି ଏମିତି କଥା ବି କହିଛନ୍ତି ଆମ ଶ୍ରୋତାମାନଙ୍କୁ, ସେମାନେ ବି ଏଇ କଥାକୁ ଗୁରୁତ୍ୱ ଦେବେ ବୋଲି ଆମେ ଆଶା କରୁଛୁ। ଆମ ଆକାଶବାଣୀ ବରହମପୁର ଆଉ ମହିଳା ମଲ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ।

ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଯାତାୟତକୁ ନେଇ ବୃଦ୍ଧି ପାଉଥିବା ଚିନ୍ତା ପରିପ୍ରେକ୍ଷୀରେ ଗତ 13 ତାରିଖରେ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଆକ୍ରମଣ ହୋଇଥିଲା। ବିଶ୍ୱର ପ୍ରାୟ 1/5 ଶକ୍ତି ଯୋଗାଣ ଏହି ଜଳପଥ ଦେଇ ସମ୍ଭବ ହୋଇଥାଏ। ଚଳିତ ବର୍ଷ ପ୍ରାରମ୍ଭରୁ ସଂଘର୍ଷ ବୃଦ୍ଧି ପାଇବା ପରେ ଏହି ପଥରେ ଅନ୍ୟ 2 ଭାରତୀୟ ପତାକାଧାରୀ ଜାହାଜ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା। 5 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅଧୀନରେ ଗୃହ ତାଲିକା ଏବଂ ଗଣନା ପାଇଁ କ୍ଷେତ୍ରୀୟ କାର୍ଯ୍ୟ ଆରମ୍ଭ ହୋଇଛି। ସେହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ରାଜସ୍ଥାନ, ମେଘାଳୟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ଏନ୍ସିଟି ଅନ୍ତର୍ଗତ ଦିଲ୍ଲୀ ନଗର ନିଗମ ଅଞ୍ଚଳ। 2027 ଜନଗଣନାର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ଛତିଶଗଡ଼, ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଗଣନାକାରୀ ଘରକୁ ଘର ବୁଲି ଗୃହ ତାଲିକା ପ୍ରସ୍ତୁତି କରିବା କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ସଠିକ୍ ଗଣନାକୁ ସୁନିଶ୍ଚିତ କରିବା ପାଇଁ ପାରମ୍ପରିକ ଭାବେ ଘରକୁ ଘର ଗଣନା ପ୍ରକ୍ରିୟା ସହିତ ପ୍ରଥମ ଥର ପାଇଁ ଡିଜିଟାଲ୍ ଉପକରଣର ବ୍ୟବହାର କରାଯାଉଛି। କ୍ଷେତ୍ର ପରିଦର୍ଶନ ସମୟରେ ଘର ସ୍ଥିତି, ପରିବାରର ବିବରଣୀ, ଉପଲବ୍ଧ ଥିବା ସୁବିଧା ଓ ସୁଯୋଗ, ପରିବାରର ସମ୍ପତ୍ତି ସମ୍ପର୍କିତ ସୂଚନା ଆଧାରିତ 33 ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି। ଗୁଜରାଟ, ଜାମ୍ମୁ କାଶ୍ମୀର, ଲଦାଖ ଏବଂ ପୁଡୁଚେରୀରେ ଆଜିଠାରୁ ସ୍ୱଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉଚ୍ଚ ରକ୍ତଚାପର କାରଣ ଏବଂ ଏଥିଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା, ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ, ସାମ୍ପ୍ରଦାୟିକ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିୟବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ହୋଇଛି। ବିଶ୍ୱସ୍ତରରେ ପ୍ରାୟ 140 କୋଟି ଲୋକ ଭାବପ୍ରବଣତା ଚାପଜନିତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଏବଂ ସୁଲଭ ଚିକିତ୍ସା ଉପଲବ୍ଧ ସତ୍ତ୍ୱେ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନାହାନ୍ତି, ଫଳରେ ଉଚ୍ଚ ରକ୍ତଚାପଜନିତ କାରଣରୁ ପ୍ରତି 4 ଜଣଙ୍କ ମଧ୍ୟରେ ଜଣଙ୍କ ରକ୍ତଚାପଜନିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳନ କରାଯାଉଛି। 1865 ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ପ୍ୟାରିସ୍ଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମେ 17 ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଇ ଆସୁଛି। ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମାଧ୍ୟମରେ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ନେଇ ସଚେତନତା ବୃଦ୍ଧି ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 134ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ଲୋକମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜ ମତାମତ ଆସନ୍ତା 29 ମଧ୍ୟରେ ପ୍ରଦାନ କରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7:30 ଦିଲ୍ଲୀ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ମିଳିତ ପୁରୁଷ ବର୍ଗରେ ବିଶ୍ୱର 4 ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ପରାସ୍ତ ହୋଇଛନ୍ତି। ବ୍ୟାଙ୍କକ୍ଠାରେ ଖେଳାଯାଇଥିବା ମିଳିତ ପୁରୁଷ ବର୍ଗର ଫାଇନାଲ୍ ମ୍ୟାଚ୍ରେ ଏହି ଯୋଡ଼ି ଇଣ୍ଡୋନେସିଆର ଲିଓ ରୋନି କର୍ଣ୍ଣାଲ୍ଡୋ ଏବଂ ଡାନିଏଲ୍ ମାର୍ଥିଙ୍କ ଯୋଡ଼ିଠାରୁ 12-21 ଏବଂ 23-25 ସେଟ୍ରେ ପରାସ୍ତ ହୋଇଛନ୍ତି। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାରେ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ, କରେକାଲ, କେରଳ, ମାହେ ଏବଂ

ଲାକ୍ଷାଦ୍ୱୀପରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଧୂଳିଝଡ଼ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଆରବ ସାଗର, ବଙ୍ଗୋପସାଗର, ଆଣ୍ଡାମ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 26 ତାରିଖକୁ ମୌସୁମୀ କେରଳମ୍ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଅନୁମାନ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38 ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33-37 ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଚାରପତି ସଂଖ୍ୟା ବୃଦ୍ଧି ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି, ଫଳରେ ପ୍ରଧାନ ବିଚାରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା 38 ବୃଦ୍ଧି ପାଇଛି। ରାଜ୍ୟରେ ଅପରାଧୀମାନଙ୍କର କୌଣସି ସ୍ଥାନ ନାହିଁ ବୋଲି ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍ତି। ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି ପ୍ରତ୍ୟେକ ଅପରାଧର ଜବାବ ଦେବା ଲାଗି ପୁଲିସ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700 ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50 ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା 10 ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧିକ୍ଷକମାନେ ସଜାଗ ରହିଥିବା ସେ କହିଛନ୍ତି।
1: ଯେଉଁମାନେ ଭୋଗଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଜିଲ୍ଲାରେ ଏଥିରେ ଓଡ଼ିଶା ପୁଲିସକୁ ଭାରି ସଫଳତା ମିଳିଛି। 1700 ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି, 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି, 50 ପାଖାପାଖି ଯୋଉ ଆବ୍ସେଣ୍ଟର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଜାରି ରହିବ। ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ ସାମିଲ ହେଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାରିବେ।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ

1111-7800 ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମଧ୍ୟ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ନିମାପଡ଼ାଠାରେ ନିମାପଡ଼ା ପଥୋତ୍ସବ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପଥୋତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଅଭିନୀତ ଏକକ ଅଭିନୟ ପଥପ୍ରାନ୍ତ ନାଟକ ପାଲା ଓ ଦାସକାଠି ବୁଲି ଦେଖିଥିଲେ। ଶ୍ରୀମତୀ ପରିଡ଼ା କହିଲେ, ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ୱ କରୁଥିବା ଆମ ପାରମ୍ପରିକ ଲୋକକଳାକୁ ଲୋକଲୋଚନକୁ ଅଣାଯାଇପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତ୍କର୍ଷ ନିମାପଡ଼ା 2.0 ଜର୍ସି ଟୋପି ମେଡାଲ ଏବଂ ମାସ୍କଟ ଉତ୍କର୍ଷ ଘୋଡ଼ାର ଉନ୍ମୋଚନ କରିଥିଲେ। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅଧୀନରେ ନିମାପଡ଼ା ଏବଂ ଗୋପରେ ମାରାଥନ ଆୟୋଜନ ସହ କ୍ରୀଡ଼ା ସଙ୍ଗୀତ ନୃତ୍ୟ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ରକ୍ତଚାପ ଓ ଏହା ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ସାରା ବିଶ୍ୱରେ ବିଶ୍ୱ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶସ୍ୱରୂପ ଏହି ଦିବସ ପାଳିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା ସହ ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ ସାମୁଦାୟିକ ଓ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ଭାବେ ପରିଗଣିତ ହେଉଛି। ବିଶ୍ୱରେ ପ୍ରାୟ 140 କୋଟି ଲୋକେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଓ ସୁଲଭ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନୁହନ୍ତି। ଫଳସ୍ୱରୂପ ଉଚ୍ଚ ରକ୍ତଚାପରେ ପୀଡ଼ିତ ପ୍ରତି 4 ଜଣଙ୍କ ମଧ୍ୟରୁ କେବଳ ଜଣଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖାଦ୍ୟ ଆହାର, ଶାରୀରିକ କ୍ରିୟାକଳାପ ଏବଂ ମାନସିକ ଚାପ ନିୟନ୍ତ୍ରଣ ଭଳି ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ପାଳିତ ହେଉଛି। 1865 ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା ହୋଇଥିଲା। ଏହାର ସ୍ମୃତିରେ ପ୍ରତିବର୍ଷ ମେ 7 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତି ବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଚଳିତ ସପ୍ତାହରେ ପୁଣି ଥରେ ସିଏନ୍ଜି ଦର ବୃଦ୍ଧି କରିଛି। ଏହି ଦର 1 ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ସିଏନ୍ଜି 1 କିଲୋଗ୍ରାମ ପିଛା 80.09 ଟଙ୍କା ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରେ 88.26 ଟଙ୍କା ଏବଂ ପୁରୀରେ 86.07 ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ସିଏନ୍ଜି ଦର 1 କିଲୋଗ୍ରାମ ପିଛା 2 ଟଙ୍କା ବୃଦ୍ଧି ପାଇଥିଲା। 2026-27 ବର୍ଷ ପାଇଁ ଭାରତୀୟ ସେନାରେ ନିଯୁକ୍ତି ଲକ୍ଷ୍ୟରେ ଅଗ୍ନିବୀର ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ 1 ଆରମ୍ଭ ହେବ। 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ରେ ସିକ୍କିମ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର 17 ସହରର 26 କେନ୍ଦ୍ରରେ ଅନୁଷ୍ଠିତ ହେବ। ଓଡ଼ିଶା 7 ସହର କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ। ଗତ 15 ତାରିଖଠାରୁ ଅନ୍ଲାଇନ୍ରେ ପ୍ରବେଶପତ୍ର ଉପଲବ୍ଧ ହେଉଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତାଳପଡ଼ା ପଞ୍ଚାୟତ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମବାଡ଼ି ତାଳପଦ ପଞ୍ଚାୟତର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଯୋଜନାର ସଫଳ ରୂପାୟନ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ଯୋଜନାରେ ତାଳପଦା ପଞ୍ଚାୟତରେ କୃଷି, ଶିକ୍ଷା, ଜଳସେଚନ, ଦକ୍ଷତା ବିକାଶ ଭଳି କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ନିକଟସ୍ଥ ପଧାନୀଗୁଡ଼ା ଛକରେ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହେବା ସହ 3 ଜଣ ଗୁରୁତର

ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଗୁଣ୍ଡିଆରେ ସର୍ବାଧିକ 9 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ବର୍ଷା ହେବ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 3-4 ଦିନ ମଧ୍ୟରେ ଦିନ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୋଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ 2 ଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆପଣଙ୍କ ଚିଠି ଉପସ୍ଥାପନ କରିଛନ୍ତି ପ୍ରଜ୍ଞା ପାରମତେ ସାହୁ, ସହଉପସ୍ଥାପକ ଭାବେ ଅଛନ୍ତି ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରିଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା।

0: ଅଛନ୍ତି। ଆଉ ଏକ ଚିଠିରେ ସେ ଲେଖିଛନ୍ତି ଯେ ନାଟକ କୁହୁଡ଼ି ଏବଂ ଆଶା ପ୍ରତ୍ୟାଶା ଏହି ଦୁଇଟି ନାଟକ ତାଙ୍କୁ ବହୁତ ଭଲ ଲାଗିଛି। ଉଭୟ ନାଟ୍ୟକାର ଏବଂ ନାଟକରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିବା ବିଶ୍ୱମୈତ୍ରୀ ନାୟକଙ୍କ କହି ଜାଣିଲେ କଥା ସୁନ୍ଦର ଏହି ଆଲୋଚନାଟି ଖୁବ୍ ଚିତ୍ତାକର୍ଷକ ଥିଲା ବୋଲି ସେ ଲେଖିଛନ୍ତି। ସେଥିପାଇଁ ସେ ମହାଶୟଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ଧନ୍ୟବାଦ। ଚିଠିରେ ଆପଣ ଲେଖିଛନ୍ତି 1962 ମସିହାରୁ ଆପଣ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ନିୟମିତ ଭାବରେ। ତେବେ ଆପଣଙ୍କର ଏଇ ଚିଠିରେ ଅନୁଚିନ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ଭଲ ଲାଗିଛି। ନିବେଦକଙ୍କ ନାଁ ମଧ୍ୟ ଲେଖିଛନ୍ତି, ଯେଉଁ ଆଲୋଚନା ଗୁଡିକ ଆପଣଙ୍କୁ ଭଲ ଲାଗୁଛି। ଆମେ ତ ନିୟମିତ ଭାବରେ ବିଭିନ୍ନ ନିବେଦକଙ୍କ ନିବେଦିତ ଅନୁଚିନ୍ତା କାର୍ଯ୍ୟକ୍ରମ ପ୍ରସାରଣ କରିଥାଉ। ଆଉ ଗୋଟେ ଚିଠିରେ ଆପଣ ଆଶା ପ୍ରତ୍ୟାଶା ନାଟକ ସମ୍ପର୍କରେ ଲେଖିଛନ୍ତି, ନୂଆକରି ଏହି ନାଟକଟି ପ୍ରସ୍ତୁତ କରାଯାଇଥିଲା। ଆପଣ ସେହି କାର୍ଯ୍ୟକ୍ରମର ସମସ୍ତ କଳାକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି, ନାଟ୍ୟକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେ ଏହି ମଞ୍ଚରୁ ପ୍ରତ୍ୟେକ କଳାକାର ନାଟ୍ୟକାରଙ୍କୁ ଆପଣଙ୍କର ଧନ୍ୟବାଦ ଜଣାଇ ଦେଉଛୁ। ଏବଂ ନାରୀ ମହଲ କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ଲେଖିଛନ୍ତି, ନିକଟ ଅତୀତରେ ପ୍ରସାରଣ କରାଯାଇଥିବା ଆଲୋଚନା କହି ଜାଣିଲେ କଥା ସୁନ୍ଦର, ଆପଣଙ୍କୁ ଭଲ ଲାଗିଛି। ଆପଣ ତ ଆମର ବିଭିନ୍ନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ଚିଠିରୁ ଜଣାପଡୁଛି, କାରଣ ଅନୁଚିନ୍ତା ନାଟକ ନାରୀ ମହଲ କାର୍ଯ୍ୟକ୍ରମ ନିୟମିତ ପ୍ରସାରଣ କରାଯାଇଥାଏ ଏହି ତିନୋଟି କାର୍ଯ୍ୟକ୍ରମ। ସେ ସମ୍ପର୍କରେ ଶୁଣି ଆମକୁ ଚିଠି ଲେଖିଥିବାରୁ ଆମେ କୃତଜ୍ଞତା ଜଣାଉଛୁ। ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଚିଠି ମଧ୍ୟ ଲେଖୁଥାନ୍ତୁ।
0: ସୁରେନ୍ଦ୍ର ମହାପାତ୍ର ଲେଖିଛନ୍ତି ସାକ୍ଷୀ ଗୋପାଳପୁରରୁ। ଶ୍ରୋତବନ୍ଧୁ ଲେଖିଛନ୍ତି ଯେ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗେ। ଗାନ୍ଧିଜୀ ଓ ହରିହରଙ୍କ ସମ୍ପର୍କରେ ଯେଉଁ ଆଲୋଚନାଟିର ପ୍ରସାରଣ କରାଯାଇଥିଲା ତାହା ଖୁବ୍ ଚମତ୍କାର ଥିଲା ବୋଲି ସେ ଲେଖିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ଏଭଳି କାର୍ଯ୍ୟକ୍ରମର ପ୍ରସାରଣ ଜାରି ରହୁ। ସତ୍ୟବାଦୀ ବନବିଦ୍ୟାଳୟର କଥା ସେହି ଆଲୋଚନାରେ ସ୍ଥାନ ପାଇଥିଲା, ଯେହେତୁ ସତ୍ୟବାଦୀ ବନବିଦ୍ୟାଳୟ ତାଙ୍କ ଅଞ୍ଚଳର ଏହି କାର୍ଯ୍ୟକ୍ରମଟି ଶୁଣିବାକୁ ତାଙ୍କୁ ବହୁତ ଖୁସି ଲାଗିଲା ବୋଲି ସେ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ ଆମର ନିୟମିତ ଭାବରେ ଏହି ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମ ଶୁକ୍ରବାର ଅପରାହ୍ନ 2:45 ପ୍ରସାରଣ କରାଯାଇଥାଏ। ଅନେକଗୁଡ଼ିଏ ଚିଠି ଆସିଥାଏ ଏହି କାର୍ଯ୍ୟକ୍ରମକୁ ପସନ୍ଦ କରି। ଆପଣ ମଧ୍ୟ ଆପଣଙ୍କ ଚିଠିରେ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ବିଶେଷ କରି ଗାନ୍ଧିଜୀ ଓ ଆଚାର୍ଯ୍ୟ ହରିହରଙ୍କ ସମ୍ପର୍କରେ ଯେଉଁ ଆଲୋଚନା ପ୍ରସାରଣ କରାଯାଇଥିଲା ସେ ସମ୍ପର୍କରେ ଲେଖିଛନ୍ତି। ଆପଣଙ୍କୁ ଏହି ଆଲୋଚନା ଭଲ ଲାଗିଛି ସେ ସମ୍ପର୍କରେ ଚିଠିରେ ମଧ୍ୟ ଜଣାଇଛନ୍ତି, କୃତଜ୍ଞତା ଜଣାଉଛୁ ଆପଣଙ୍କୁ। ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆମର ପ୍ରସାରଣ କରାଯାଉଛି, ଆପଣ ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ସେ ସମ୍ପର୍କରେ ଚିଠି ଲେଖନ୍ତୁ।
0: ସୁରବନ୍ଧୁ ବୁଲୁ ପଟ୍ଟନାୟକ ଲେଖିଛନ୍ତି ଘସିପୁରା ଆନନ୍ଦପୁର କେନ୍ଦୁଝରରୁ। ନାରୀମହଲ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ସେ ଶୁଣି ଆମକୁ ଚିଠି ଲେଖିଛନ୍ତି, ତେବେ ବିଶେଷ କରି ଆଳପ ସ୍ତମ୍ଭରେ ଉପସ୍ଥାପିକାମାନଙ୍କର ଉପସ୍ଥାପନା ଶୈଳୀ ସୁନ୍ଦର ହୋଇପାରୁଛି ବୋଲି ସେ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଗାୟିକା ସରିତା ଆଚାର୍ଯ୍ୟଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ବହୁତ ଶିକ୍ଷଣୀୟ ଆଉ ପ୍ରେରଣା ଦେଇଥିଲା। ସେଥିପାଇଁ ସେ ସାକ୍ଷାତକାର ଦାୟିତ୍ୱରେ ଥିବା ଉପସ୍ଥାପିକାଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
1: ଆପଣଙ୍କୁ ଆମର ନାରୀମହଲ କାର୍ଯ୍ୟକ୍ରମରେ ପ୍ରସାରଣ କରାଯାଇଥିବା ଆଲୋଚନା ଯାହା ଭଲ ଲାଗିଛି ସେ ସମ୍ପର୍କରେ ଲେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ବିଶେଷ କରି ନାରୀମହଲ କାର୍ଯ୍ୟକ୍ରମର ଉପସ୍ଥାପନା ଶୈଳୀ ଆପଣଙ୍କୁ ଭଲ ଲାଗୁଛି, ଆପଣଙ୍କୁ ମଧ୍ୟ ଅନୁରୂପ ଭାବେ ଧନ୍ୟବାଦ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୁଚିନ୍ତିତ ମତାମତ ଲେଖି ଚିଠି ଦେଇଥିବାରୁ।
0: ନିର୍ମଳ ବେହେରା ସନ୍ତୋଷ ବେହେରା ଲେଖିଛନ୍ତି କୁଞ୍ଜକୁଟିର କନ୍ତଲ ଆଠଗଡ଼ରୁ। ସେମାନେ ଲେଖିଛନ୍ତି ଯେ ଆମ କେନ୍ଦ୍ରର ପ୍ରତ୍ୟେକଟି କାର୍ଯ୍ୟକ୍ରମ ସେମାନେ ଶୁଣି ଆସୁଛନ୍ତି, କାର୍ଯ୍ୟକ୍ରମ ଗୁଡିକ ଶିକ୍ଷା ଆଉ ମନୋରଞ୍ଜନ।

ନମସ୍କାର, ଶୁଭ ସନ୍ଧ୍ୟା। ମୁଁ ବର୍ଷା ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ। ବନ୍ଧୁ, ଯେଉଁ ଲୋକ ନିଜ ମନକୁ ନିୟନ୍ତ୍ରଣ କରିପାରେ ସେ ଜୀବନର କୌଣସି ପରିସ୍ଥିତିରେ ହାରିପାରିବ ନାହିଁ। କାରଣ ଜୀବନରେ ସମସ୍ୟା, ବିଫଳତା, କଷ୍ଟ ଏଗୁଡ଼ିକୁ ଆମେ ଏଡ଼େଇ ପାରିବା ନାହିଁ, କିନ୍ତୁ ଆମେ ଯଦି ନିଜ ମନକୁ ବୁଝାଇବା, ମନକୁ ନିୟନ୍ତ୍ରଣ କରିବା, ଯେକୌଣସି ସମସ୍ୟା, ବିଫଳତା ବା କଷ୍ଟ ଆମକୁ ଭାଙ୍ଗି ପାରିବ ନାହିଁ, ତେବେ ଯାଇ ଆମେ ଜୀବନରେ ବହୁତ ଆଗକୁ ବଢ଼ିପାରିବା। କାରଣ ଆମ ନିଜ ମନ ଛଡ଼ା ଆଉ କେହି ମଧ୍ୟ ଆମକୁ ହରାଇ ପାରିବ ନାହିଁ।

ଯୁବବନ୍ଧୁ ଆଜିର କାର୍ଯ୍ୟକ୍ରମ କ୍ୟାରିୟରକୁ ନେଇ ଜଣେ ଯୁବ ଫାର୍ମାସିରେ ନିଜର କ୍ୟାରିୟର କିପରି ଗଠନ କରିପାରିବ ଏହା କେବଳ ଔଷଧ ତିଆରି କରିବାରେ ସୀମିତ ନୁହଁ ଏହା ସହିତ ପ୍ରଡ୍ୟୁସନ୍ କ୍ୱାଲିଟି କଣ୍ଟ୍ରୋଲ ସେଲ୍ସ ମାର୍କେଟିଂ ଭଳି ଅନେକ କ୍ୟାରିୟର ଅପସନ୍ ରହିଛି କିନ୍ତୁ ଏହି ସମସ୍ତ କ୍ୟାରିୟରର ଭିତ୍ତି ହେଉଛି ସଠିକ୍ ଶିକ୍ଷା ତେବେ ଏହି କ୍ଷେତ୍ରରେ ବଢ଼ିବା ପାଇଁ କେମିତି ପାଠପଢ଼ା ଆବଶ୍ୟକ କେଉଁ ସ୍କିଲ୍ ଆବଶ୍ୟକ ଓ ଯୁବପିଢ଼ି ଏ ଦିଗରେ କିପରି ଆଗକୁ ବଢ଼ିପାରିବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ଆଜି ଆମ ସହିତ ଜଡ଼ିତ ଅଛନ୍ତି ଫାର୍ମାସି ବିଭାଗର ଜଣେ ଅଭିଜ୍ଞ ଆସିଷ୍ଟାଣ୍ଟ ପ୍ରଫେସର ଆସନ୍ତୁ ତାଙ୍କୁ ସ୍ୱାଗତ କରିବା ଆଜିର କାର୍ଯ୍ୟକ୍ରମକୁ ନମସ୍କାର ସାର୍

0: ଫାର୍ମାସି ହେଉଛି ଔଷଧ ନିର୍ମାଣ କରିବାର କଳା ଓ ବିଜ୍ଞାନ। ଗୋଟେ ସୁନ୍ଦର କଥା ଅଛି, ଡକ୍ଟର୍ସ ଗିଭ୍ସ ଲାଇଫ ଟୁ ପେସେଣ୍ଟ ବଟ୍ ଫାର୍ମାସିଷ୍ଟ ଗିଭ୍ସ ଲାଇଫ ଟୁ ମେଡିସିନ। ଯେଉଁ ମେଡିସିନ କୁ ଡକ୍ଟର ପେସେଣ୍ଟ କୁ ଦେଇକି ଭଲ କରେ ସେଇ ମେଡିସିନ କୁ ହିଁ ଫାର୍ମାସିଷ୍ଟ ଜୀବନ୍ତ କରାଏ। ତ ଫାର୍ମାସିଷ୍ଟର କାମ କୌଣସି ଛୋଟିଆ କାମ ନୁହଁ, ଫାର୍ମାସିଷ୍ଟର କାମ ବହୁତ ଗୁରୁତ୍ୱପୂର୍ଣ୍ଣ କାମ। ଔଷଧ ନିର୍ମାଣ କରିବାଠୁ ଆରମ୍ଭ କରି ଔଷଧ ବିତରଣ ପର୍ଯ୍ୟନ୍ତ ଫାର୍ମାସିଷ୍ଟର କାର୍ଯ୍ୟ ରହିଛି ଏବଂ ଫାର୍ମାସି ହେଉଛି ସେଇ ବିଷୟ ଯେଉଁ ବିଷୟରେ ଆମେ ଏଇ ସବୁ ଜିନିଷ ଶିଖିପାରିବା। ଆଉ ଯଦି ଫାର୍ମାସି ଏଜୁକେସନ ବିଷୟରେ କହିବି, ଯଦି କିଛି ଇତିହାସ ଚାଲିଯିବି ତାହେଲେ ମୁଁ ଏଇଭଳି କହିବି ଯେ ମହାଦେବ ଲାଲ ସ୍କ୍ରପ ଅର୍ ଏମ୍ଏସ୍ ସ୍କ୍ରପ ଯିଏକି ଫାର୍ମାସି ଏଜୁକେସନ ଇଣ୍ଡିଆନ ଫାର୍ମାସି ଏଜୁକେସନ ର ଫାଦର ଅଫ ଫାର୍ମାସି ଇଣ୍ଡିଆନ ଏଜୁକେସନ ଯିଏକି ବିଏଚ୍ୟୁ ରେ ଶିକ୍ଷା ଫାର୍ମାସି ଶିକ୍ଷାକୁ ଆରମ୍ଭ କରିଥିଲେ, ତାପରଠୁ ଫାର୍ମାସି ଶିକ୍ଷା ଭାରତରେ ପ୍ରଚଳିତ ହୋଇ ଆସିଛି।
1: ଆଚ୍ଛା ସାର୍, ଏଇ ଫାର୍ମାସି କ୍ଷେତ୍ରରେ କେଉଁ କେଉଁ କୋର୍ସ ରହିଛି ସେ ବିଷୟରେ କିଛି କୁହନ୍ତୁ।
0: ଫାର୍ମାସିରେ ଡିଫରେଣ୍ଟ ଟାଇପ୍ ର କୋର୍ସ ରହିଛି, ଯେମିତି ଡିପ୍ଲୋମା ଇନ୍ ଫାର୍ମାସି ବା ଡି ଫର୍ମ, ବ୍ୟାଚୁଲର ଇନ୍ ଫାର୍ମାସି ବା ବି ଫର୍ମ, ମାଷ୍ଟର ଇନ୍ ଫାର୍ମାସି ବା ଏମ୍ ଫର୍ମ। ଯେଉଁମାନେ ହସ୍ପିଟାଲରେ କାର୍ଯ୍ୟରତ ରହିବାକୁ ଚାହୁଁଛନ୍ତି, ହସ୍ପିଟାଲ ସେକ୍ଟରରେ କାମ କରିବାକୁ ଚାହୁଁଛନ୍ତି, ସେମାନେ ଡିପ୍ଲୋମା ଇନ୍ ଫାର୍ମାସି ବା ଡି ଫର୍ମ କୋର୍ସ କରିପାରନ୍ତି, ଯେଉଁଟା ଗୋଟେ ହସ୍ପିଟାଲ ଓରିଏଣ୍ଟେଡ କୋର୍ସ। ବି ଫର୍ମ ଗୋଟେ ଇଣ୍ଡଷ୍ଟ୍ରି ଓରିଏଣ୍ଟାଲ କୋର୍ସ, ଯେଉଁମାନେ ଇଣ୍ଡଷ୍ଟ୍ରିରେ କାର୍ଯ୍ୟରତ ରହିବାକୁ ଚାହୁଁଛନ୍ତି ସେମାନେ ବି ଫର୍ମ କରିପାରିବେ ଏବଂ ବି ଫର୍ମ କଲା ପରେ ଏମ୍ ଫର୍ମ କରିପାରିବେ। ସାଧାରଣତଃ ଏମ୍ ଫର୍ମ ସେମାନେ କରନ୍ତି ଯେଉଁମାନେ ଚାହାନ୍ତି ଯେ ସେମାନେ ପ୍ରାଧ୍ୟାପନା କରିବେ ବା ଅଧ୍ୟାପନ କରିବେ, ସେମାନେ ଏମ୍ ଫର୍ମ କରିବା ନିହାତି ଦରକାର। ତାପରେ ପିଏଚ୍ଡି ମଧ୍ୟ କରିପାରନ୍ତି, ରିସର୍ଚ୍ଚ ୱାର୍କରେ ଇନଭଲ୍ଭ ରହିବାକୁ ଚାହୁଁଛନ୍ତି ତାହେଲେ ଆପଣ ପିଏଚ୍ଡି ବି କରିପାରନ୍ତି। ଆଉ ଗୋଟେ କଥା, ଯେଉଁମାନେ ଇଣ୍ଡଷ୍ଟ୍ରିରେ ମଧ୍ୟ ରିସର୍ଚ୍ଚ ଫିଲ୍ଡରେ କାମ କରିବାକୁ ଚାହୁଁଛନ୍ତି ସେମାନେ ଏମ୍ ଫର୍ମ ନିହାତି କରିବା ଦରକାର।
1: ଆଚ୍ଛା, ଯେଉଁମାନେ ଗାଁରେ ରୁହନ୍ତି ବା ଯେଉଁମାନେ ସହରରେ ରୁହନ୍ତି ସେହି ଛାତ୍ରଛାତ୍ରୀଙ୍କ ପାଇଁ ଏହି କ୍ଷେତ୍ରରେ କେମିତି କଣ ସୁଯୋଗ ରହିଛି?
0: ସେ ଗ୍ରାମର ଅଧିବାସ କରୁଥିବା ଛାତ୍ରଛାତ୍ରୀ ହୁଅନ୍ତୁ ବା ସହରରେ ଅଧିବାସ କରୁଥିବା ଛାତ୍ରଛାତ୍ରୀ ହୁଅନ୍ତୁ, ସମସ୍ତଙ୍କ ପାଇଁ ଫାର୍ମାସି ଏଜୁକେସନ କରିବା ପାଇଁ ସମାନ ସୁଯୋଗ ରହିଛି ଏବଂ ଏଜୁକେସନ କମ୍ପ୍ଲିଟ କରିସାରିଲା ପରେ ସେମାନେ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିରେ ମଧ୍ୟ କାର୍ଯ୍ୟ କରିବା ପାଇଁ ସମାନ ସୁଯୋଗ ରହିଛି, ଏଥିରେ କୌଣସି ଡିଫରେନ୍ସ ନାହିଁ। ମାତ୍ର ଯଦି କୌଣସି ବ୍ୟକ୍ତି ଚାହାନ୍ତି ଯେ ସେ ଗ୍ରାମୀଣ ପରିବେଶରେ ରହି ନିଜର କାର୍ଯ୍ୟ କରିବେ, ବୃତ୍ତି କରିବେ, ତାହେଲେ ସେମାନେ ଡି ଫାର୍ମ ବା ଡିପ୍ଲୋମା ଇନ୍ ଫାର୍ମାସି କରିପାରନ୍ତି, ଯାହାଦ୍ୱାରା ଡିପ୍ଲୋମା ଇନ୍ ଫାର୍ମାସି କମ୍ପ୍ଲିଟ ହେଲା ପରେ ସେ ଗୋଟେ ଫାର୍ମାସି ବା ମେଡିସିନ ଷ୍ଟୋର ଓପେନ୍ କରିପାରିବେ ଗ୍ରାମରେ, ବା ସିଏ ହସ୍ପିଟାଲରେ ହସ୍ପିଟାଲ ଫାର୍ମାସିଷ୍ଟ ରୂପରେ କାର୍ଯ୍ୟ ତୁଲାଇ ପାରିବେ।
1: ଆଚ୍ଛା, ଜଣେ ଫାର୍ମାସି ପଢିବା ପରେ ତାକୁ କେଉଁ ପ୍ରକାର ଜବ୍ ମିଳିବାର ସୁଯୋଗ ରହିଛି?
0: ଡିଫରେଣ୍ଟ ଟାଇପ୍ ଅଫ୍ ଜବ୍ସ ଆର୍ ଆଭେଲେବଲ୍ ଇନ୍ ଫାର୍ମାସି ଫିଲ୍ଡ। ଫାର୍ମାସି କରିସାରିଲା ପରେ ବହୁତ ଗୁଡ଼େ ଜବ୍ସ, ବହୁତ ସେକ୍ଟରରେ ଜବ୍ ଆଭେଲେବଲ୍ ରହିଛି। ଜେନେରାଲି ଆମେ ଆକୁ ସ୍କୋପ୍ ଅଫ୍ ଫାର୍ମାସି ବୋଲି ବି ଫର୍ମ ର ପିଲାମାନଙ୍କୁ ବା ଡି ଫର୍ମ ର ପିଲାମାନଙ୍କୁ ପ୍ରଥମ ବର୍ଷରେ ହିଁ ପଢାଉ ହ୍ୱାଟ୍ ଇଜ୍ ଦ ସ୍କୋପ୍ ଅଫ୍ ଫାର୍ମାସି।

0: ବେଳେ ବହୁତ ଡିପାର୍ଟମେଣ୍ଟ ରହିଛି।
1: अच्छा बहुत सुंदर कहले सर। आउ जो माने फार्मेसी करंती से मनको गवर्नमेंट आउ प्राइवेट सेक्टर रे केमती कोन जॉब मिलिबो?
0: गवर्नमेंट सेक्टर बिषय रे कहबा गोले जो माने डी फार्म डिप्लोमा इन फार्मेसी करछंती से मनको पाए बहुत अधिक सुजोग रछे जे से माने हॉस्पिटल फार्मासिस्ट रूप रे काम करि परंती जो गवर्नमेंट रो डिफरेंट टाइम रे जॉब वैकेंसी बारे तो से माने अप्लाई करि करि ସେମାନେ ଗଭର୍ଣ୍ଣମେଣ୍ଟ ଜବ୍ ପାଇପାରନ୍ତି ଏବଂ ଡିସପେନ୍ସିଂ ଫାର୍ମାସିଷ୍ଟ ଉପରେ ହସ୍ପିଟାଲରେ କାର୍ଯ୍ୟ କରିପାରନ୍ତି। ତା ଛଡ଼ା ରେଲୱେ ଫାର୍ମାସିଷ୍ଟ ଉପରେ ମଧ୍ୟ କାର୍ଯ୍ୟ କରିପାରନ୍ତି ଯେଉଁଟା ଗୋଟେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରୁ ଗଭର୍ଣ୍ଣମେଣ୍ଟ ଜବ୍ ଏବଂ ଏହାର ବି ଭେକେନ୍ସି ବାହାରେ। ଏବଂ ତା ଛଡ଼ା ଯଦି କହିବାକୁ ଯିବି ଯେ ବି ଫାର୍ମ ପିଲାମାନଙ୍କ ପାଇଁ ସୁଯୋଗ ରହିଛି, ବି ଫାର୍ମ ପିଲାମାନଙ୍କ ମଧ୍ୟ ସୁଯୋଗ ରହିଛି, ସେମାନେ ସାଧାରଣତଃ ଡ୍ରଗ୍ ଇନ୍ସପେକ୍ଟର ରୂପରେ କାର୍ଯ୍ୟ କରିପାରନ୍ତି, ସେମାନଙ୍କ ପାଇଁ ମଧ୍ୟ ଗଭର୍ଣ୍ଣମେଣ୍ଟ ସେକ୍ଟରରେ ସୁଯୋଗ ରହିଛି। ଆଉ ଯଦି ପ୍ରାଇଭେଟ ସେକ୍ଟରକୁ ପଳା ଆସିବି ତାହେଲେ ପ୍ରାଇଭେଟ ସେକ୍ଟରରେ ମଧ୍ୟ ଡିଫରେଣ୍ଟ ଟାଇପ୍ ଅଫ୍ ଜବ୍ସ ଆଭେଲେବଲ୍ ଅଛି, ଯାହା ଆଗରୁ ମୁଁ କହିଲି ଯେ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଜବ୍ସ ଡିଫରେଣ୍ଟ ଟାଇପ୍ ଆଭେଲେବଲ୍ ଅଛି, ଲାଇକ୍ ପ୍ରଡକ୍ସନରେ କାମ କରିପାରନ୍ତି, ଆନାଲିସିସ୍ ଆନାଲିଟିକାଲ ଡିପାର୍ଟମେଣ୍ଟରେ ଯେମିତି କ୍ୟୁଏ କ୍ୟୁସିଏ କାମ କରିପାରନ୍ତି, ବା ସେମାନେ ଆଇଟି ଡିପାର୍ଟମେଣ୍ଟ ଲାଇକ୍ ଆର୍ଏ ଲାଇକ୍ ୟୋର ଫାର୍ମାକୋଭିଜିଲାନ୍ସ ଏ ସେକ୍ଟରରେ କାମ କରିପାରନ୍ତି। ଏସବୁ ଜିନିଷର ସୁଯୋଗ ରହିଛି। ତା ଛଡ଼ା ଯଦି କିଏ ଚାହାନ୍ତି ତାହେଲେ ଏଜୁକେସନ ଡିପାର୍ଟମେଣ୍ଟ ଯେମିତି ଫାର୍ମାସ୍ୟୁଟିକାଲ କଲେଜେସ୍ ରହିଲା, ଡିପ୍ଲୋମା କଲେଜେସ୍ ରହିଲା ବା ଡିଗ୍ରୀ କଲେଜେସ୍ ରହିଲା, ତ ଏସବୁ ଜାଗାରେ ସେମାନେ କାର୍ଯ୍ୟରତ ହେଇପାରନ୍ତି।
1: ଆଚ୍ଛା, ଯୋଉ ଛାତ୍ରଛାତ୍ରୀ ମାନେ ଫାର୍ମାସି କ୍ୟାରିୟର ଭାବରେ ବାଛୁଥିବେ ତ ସେମାନଙ୍କର କଣ ଯୋଗ୍ୟତା ରହିବା ଆବଶ୍ୟକ?
0: ଫାର୍ମାସି ହଉ ବା ଅନ୍ୟ କୌଣସି ବିଷୟ ହଉ, ଫାର୍ମାସିଷ୍ଟ ଉପରେ ଆପଣ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ବା ଅନ୍ୟ କୌଣସି ସେକ୍ଟରରେ ଅନ୍ୟ କିଛି କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ଯାହା ବି କାର୍ଯ୍ୟ କରନ୍ତୁ ସବୁଥିରେ ଯୋଗ୍ୟତାର ଆବଶ୍ୟକତା ରହିଛି, ସବୁଥିରେ ଦକ୍ଷତାର ଆବଶ୍ୟକତା ରହିଛି।

ଭରପୁର ମାତ୍ରାରେ ପ୍ରଡକ୍ଟ ବେସ୍ଡ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରି ଅଛି। ଯଦି କେଉଁଥିର ଅଭାବ ଅଛି ତାହେଲେ ର ମେଟେରିଆଲ ଇଣ୍ଡଷ୍ଟ୍ରିର ବା API ଇଣ୍ଡଷ୍ଟ୍ରିର ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇନ୍ଗ୍ରେଡିଏଣ୍ଟ ଇଣ୍ଡଷ୍ଟ୍ରିର ଏକ୍ସିପିଏଣ୍ଟସ୍ର ଇଣ୍ଡଷ୍ଟ୍ରିର ଏବଂ ଭବିଷ୍ୟତରେ ଏହିସବୁ ସେକ୍ଟରରେ ଯେହେତୁ ଭାରତ ଆଗରୁ ନିର୍ଣ୍ଣୟ କରିଛି ଯେ ସେ ଏସବୁ ଜିନିଷରେ ଏସବୁ ସେକ୍ଟରରେ ଇନଭେଷ୍ଟ କରିବ ତ ଏହାର ଭବିଷ୍ୟତ ଉଜ୍ଜଳ। API ଇଣ୍ଡଷ୍ଟ୍ରିଜ ଆହୁରି ଡେଭଲପ୍ କରିବ। ଯଦି ଓଡ଼ିଶାକୁ ଆସିବି ତାହେଲେ ଓଡ଼ିଶାରେ ଆକ୍ଚୁଆଲି ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରି କିଛି କମ୍ ଅଛି, କିନ୍ତୁ ବର୍ତ୍ତମାନ ଯେଉଁଭଳି ଓଡ଼ିଶା ସରକାର ମେକ୍ ଇନ୍ ଓଡ଼ିଶା କୁ ନେଇକରି କାର୍ଯ୍ୟକ୍ରମ କରୁଛନ୍ତି ତ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରି ମଧ୍ୟ ପ୍ରଡକ୍ଟ ବେସ୍ଡ ଇଣ୍ଡଷ୍ଟ୍ରି ହଉ ବା ର ମେଟେରିଆଲ ଇଣ୍ଡଷ୍ଟ୍ରି ହଉ ତାହା ଓଡ଼ିଶାରେ ମଧ୍ୟ ଯଥେଷ୍ଟ ପରିମାଣରେ ଖୋଲିବ ବୋଲି ଆଶା କରାଯାଇପାରେ। ସେଭଳି ରିସର୍ଚ୍ଚ ୱାର୍କ ଏଇ ଫିଲ୍ଡରେ ରିସର୍ଚ୍ଚ ଫିଲ୍ଡରେ ଆକ୍ଚୁଆଲି ଭାରତ ଟିକେ ପଛୁଆ ଅଛି, କିନ୍ତୁ ବର୍ତ୍ତମାନ ଯେଉଁଭଳିଆ ଇନଭେଷ୍ଟମେଣ୍ଟ ହଉଛି ରିସର୍ଚ୍ଚ ସେକ୍ଟରରେ ତ ଆଶା କରାଯାଏ ଯେ ଫାର୍ମାସ୍ୟୁଟିକାଲ ରିସର୍ଚ୍ଚ ସେକ୍ଟରରେ ମଧ୍ୟ ଇନଭେଷ୍ଟମେଣ୍ଟ ହବ। ଆଉ ଯେଉଁଭଳି କୋଭିଡ ସମୟରେ କୋଭିଡ ଟେଷ୍ଟ ପାଇଁ ବୋଲି ଡିଟେକ୍ସନ କିଟ୍ ଡେଭଲପ୍ ହୋଇଥିଲା ସେଭଳି ନୂଆ ନୂଆ ରିସର୍ଚ୍ଚ ର ସମ୍ଭାବନା ମଧ୍ୟ ଭାରତରେ ଦେଖାଯିବ ଏବଂ ତାହା ଭାରତର ଫାର୍ମାସି ଫିଲ୍ଡକୁ ଆହୁରି ଷ୍ଟ୍ରଙ୍ଗ କରିବ। ଏଇ ଆଗ ଛଡ଼ା ଗୋଟେ AI ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ଯାହାକି ଗୋଟେ ପୁରା ବିଶ୍ୱକୁ ଆଗକୁ ପ୍ରଭାବିତ କରିବାକୁ ଚାହୁଁଛି।

0: ଉର୍ବରତା।
1: ଏ ସମ୍ପର୍କରେ ଆସିଷ୍ଟାଣ୍ଟ ସଏଲ କନଜରଭେସନ ଅଫିସର ଶ୍ରୀମତୀ ଗୀତାଞ୍ଜଳି ପାତ୍ରଙ୍କ ସହିତ ସାକ୍ଷାତକାର। ରାତି 8ଟା ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ, ପରେ ପରେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ରାତି 8:15। ସାପ୍ତାହିକ ସମାଚାର ଦର୍ପଣ ରିଲିକୁରି ପ୍ରଚାର କରିବା ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ରାତି 8:30। ସମାଚାର ସନ୍ଧ୍ୟାରେ 8:45 ରିଲେ କରିବା ଆକାଶବାଣୀ ଦିଲ୍ଲୀରୁ। ବିଦ୍ୟାର୍ଥୀ କାର୍ଯ୍ୟକ୍ରମ ଶୁଣିପାରିବେ ଆଜି ରାତି 9:00। ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବା ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ତେବେ ଶ୍ରୋତାବନ୍ଧୁ ହୋଇଥିଲା ଚଳିତ ଅଧିବେଶନର ସନ୍ଧ୍ୟାରେ ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଧାରାବାହିକ ସନ୍ତ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 34ତମ ଭାଗ।
1: एपिसोड 24 3-4।

ଶେଷ ହେଲା ଧାରାବାହିକ ସନ୍ତ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 34ତମ ଭାଗ। ଆକାଶବାଣୀ ପ୍ରମାପୁର ଆସନ୍ସୀମ ଓଡ଼ିଆ ଦେଶ ଓଡ଼ିଆ ଦେଶଭକ୍ତି ଗୀତଟିଏ ପରିବେଷଣ କରୁଛନ୍ତି ଶୈଳଭାମ ଏବଂ ତାଙ୍କ ସାଥୀମାନେ।

ଶ୍ରଦ୍ଧାବନ୍ଧୁ ଶୁଣିଲେ ସୈଫାମା ଏବଂ ତାଙ୍କ ସାଥୀଙ୍କ କଣ୍ଠରେ ଓଡ଼ିଆ ଦେଶଭକ୍ତି ଗୀତଟିଏ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ। ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ କେତେଟି ଓଡ଼ିଆ ଆଲବମ୍ ଗୀତ। ଆଜି ଏକ ମୋର ଆସନ ଶୁଣିବା ସୁନା ମହିନା ଭଜନ, କ୍ଷମା କରିବେ ସୁନା ମହିନା ଆଲବମ୍ରୁ ଗୀତଗୁଡ଼ିକ ଗାଇଛନ୍ତି ବାବୁଲ ସୁପ୍ରିୟ। ପଞ୍ଚାନନ ନାୟକଙ୍କ ଗୀତ ରଚନାରେ ସଂଗୀତ ଦେଇଛନ୍ତି କୃଷ୍ଣ ଚନ୍ଦ୍ର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋଏଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଶୈଳୀ ନୋଟରେ କହିକି ଖେଳୁଛୁ।
1: ବ୍ରୋ ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ନେବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
2: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
3: ବଡ ବୋହୁ, ଏଇଟା ତୁମ ନାଁରେ।
4: ଏତେ ଜଲ୍ଦି କଣ ପାଇଁ?
1: ଆରେ, ଆଉ ସାନ ବୋହୁ,
3: ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
4: କିନ୍ତୁ ଜେଜେମା, ତୁମ ନାଁରେ
5: ସବୁ କିଛି। ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ୍ ସବୁଥିରେ ୟାକୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
6: ଶୁଭ ଶୁଭ କୁହ କଣ?
7: ଆର୍ବିଆଇ କହେ,
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ୍ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
1: ରହିଯା ବୁଦ୍ଧୁ।
0: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି। ଓ,
1: ତୁ ବୁଝିଗଲୁ ନା? ରିଲାକ୍ସ।
0: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ।
2: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
9: କହି କହି ଥକି ଗଲେଣି। କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍ କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
10: କରେକ୍ଟ।
9: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ ସିଏମ୍ଏସ୍ ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ ସିଏମ୍ଏସ୍ ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
7: ଆର୍ବିଆଇ କହେ,
8: ପ୍ରଥମେ ନିଜ ବ୍ୟାଙ୍କ, ତାପରେ ଆର୍ବିଆଇ ଓମ୍ବୁଡ୍ସମ୍ୟାନ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଆସନ୍ତା 25 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ବ୍ୟୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ସୁସ୍ଥ, ନିରୋଗ ଓ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସଣ୍ଡେ ଅନ୍ସାଇଡ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା

0: ସେବକ ମାନେ ତିନି ରଥ ଚାଲଗୁଜରେ ରୂପ ଖୋଦେଇ ସହ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ କାର୍ଯ୍ୟ ଏବଂ ରୂପଗୁଡ଼ିକରେ ଅଳଙ୍କାର ପକା କାର୍ଯ୍ୟ ଜାରି ରଖିଛନ୍ତି। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାରୁ ପାଞ୍ଚଟି ପଞ୍ଚାୟତକୁ ମନୋନୀତ କରାଯାଇଛି। ଆସନ୍ତା ମାସ ତିନି ତାରିଖରେ ନୂଆଦିଲ୍ଲୀଠାରେ ଏହି ପୁରସ୍କାର ବିତରଣ କରାଯିବ। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶର ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପା ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50 ଲକ୍ଷ ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳିତ ହେଉଛି। 1865 ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା ହୋଇଥିଲା। ଏହାର ସ୍କୃତିରେ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଗତକାଲି ଆଣ୍ଡାମାନ ସାଗର ସ୍ପର୍ଶ କରିଛି। ମୌସୁମୀବାୟୁ ଦକ୍ଷିଣ ପୂର୍ବ ଆରବ ସାଗରରେ କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଆସନ୍ତା 25 ତାରିଖ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃମୂଲ୍ୟାୟନ ଦେୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ସୁସ୍ଥ ନିରୋଗ ପରିବେଶ ଅନୁକୂଳ ଜୀବନଶୈଳୀ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସନ୍ଡେ ଅନ୍ ସାଇକେଲ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ନୂଆ କାର ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ୍ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି,
2: ରହିଯା ବୁଲୁ।
1: କଣ ଏଭଳି ପପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି।
2: ଓ ତୁ ବୁଝିଗଲୁ ନା, ରିଲାକ୍ସ।
1: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। ଆର୍ବିଆଇ କହେ ସ୍ମାର୍ଟ ବନ କୁଲ ରୁହ।
2: ଅସଲି ନୋଟରେ କାହିଁକି ହେଣୁଛୁ?
3: ବ୍ରୋ, ଏଇଟା ଫଟା ଅଛି।
2: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟକୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
3: ବାଃ, ନୂଆ ନୋଟ ମିଳିବ?
2: ହଁ, ଯେଉଁଥିରେ ତୁ ଆମକୁ ପିଜ୍ ପାର୍ଟି ଦେବୁ।
1: ଆର୍ବିଆଇ କହେ ସ୍ମାର୍ଟ ବନ କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

0: 3000 ସଂଗ୍ରହାଳୟ ରହିଛି। ଆସନ୍ତାକାଲି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଆସନ୍ତୁ କେତେକ ଚମତ୍କାର ସଂଗ୍ରହାଳୟ ସମ୍ପର୍କରେ ଜାଣିବା। କରୋନା ମହାମାରୀ ପରେ ଆଭାସୀ ବା ଭର୍ଚୁଆଲ ବ୍ୟବସ୍ଥାର ଯଥେଷ୍ଟ ବିକାଶ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମଧ୍ୟ ଏପରି ଏକ ସଂଗ୍ରହାଳୟ ଆରମ୍ଭ କରିଛି। ଦେଶର ମହାକାଶ ଗବେଷଣା ସଂସ୍ଥା ମହାକାଶରେ କାର୍ଯ୍ୟରତ ଉପଗ୍ରହ, ସେଠାକୁ ଯାଉଥିବା ଯାନ ଆଦି ସମ୍ପର୍କରେ ଜାଣିବା ଲାଗି ସମସ୍ତଙ୍କ ମନରେ ଉତ୍କଣ୍ଠା ରହିବା ସ୍ୱାଭାବିକ। ସ୍ୱାଧୀନତା 75 ବର୍ଷ ପୂର୍ତ୍ତି ଅବସରରେ ଇସ୍ରୋ ପକ୍ଷରୁ ଦେଶର ପ୍ରଥମ ଭର୍ଚୁଆଲ ସ୍ପେସ୍ ମ୍ୟୁଜିୟମ୍ ଲୋକାର୍ପଣ କରାଯାଇଥିଲା। ଏହାର ନାମ ରଖାଯାଇଛି ସ୍ପାର୍କ। ଏଠାରେ ଲଞ୍ଚ ଭେହିକଲ, ସାଟେଲାଇଟ୍, ବିଭିନ୍ନ ବୈଜ୍ଞାନିକ ଉପକରଣ ଆଦି ଦେଖିହେବ। ଇସ୍ରୋ ପକ୍ଷରୁ ଏହାର ବିଟା ଭର୍ସନ ଆରମ୍ଭ କରାଯାଇଥିବା ବେଳେ ଜଣେ ଏହାକୁ ଆକ୍ସେସ୍ କରି ସଂଗ୍ରହାଳୟ ଦେଖିପାରିବେ। ଚନ୍ଦ୍ରଯାନ ମଙ୍ଗଳଯାନଠାରୁ ଆରମ୍ଭ କରି ଗଗନଯାନ ପର୍ଯ୍ୟନ୍ତ ଏଠାରେ ଦେଖିହେବ। ଚୀନ୍ର ହେନାନ୍ ପ୍ରଦେଶ ଅନ୍ତର୍ଗତ ଝାଙ୍ଗଝୋରେ ରହିଛି ଭଙ୍ଗା ହୃଦୟର ସଂଗ୍ରହାଳୟ ବା ବ୍ରୋକନ୍ ହାର୍ଟ ମ୍ୟୁଜିୟମ୍। 2010 ମସିହାରେ ଜଣେ 27 ବର୍ଷୀୟ ଯୁବକ ଏହି ସଂଗ୍ରହାଳୟ ଆରମ୍ଭ କରିଥିଲେ। ଚୀନ୍ର ବିଭିନ୍ନ ପ୍ରାନ୍ତରୁ ଭଳିକି ଭଳି ଜିନିଷମାନ ସଂଗ୍ରହ ହୋଇ ଏଠାରେ ପ୍ରଦର୍ଶିତ ହୋଇଛି। ଯେଉଁ କେତେଜଣ ପ୍ରେମରେ ଅସଫଳ ହୋଇଛନ୍ତି ସେମାନେ ଏହାର ନିଦର୍ଶନ ସ୍ୱରୂପ କିଛି ନା କିଛି ସାମଗ୍ରୀ ଏହି ସଂଗ୍ରହାଳୟକୁ ଦାନ କରନ୍ତି। ସେସବୁ ସାମଗ୍ରୀ ମଧ୍ୟରେ ଚିଠି, ବିଭିନ୍ନ ପ୍ରକାର ଅଳଙ୍କାର, ଦାମୀ ଉପହାର ମଧ୍ୟ ରହିଛି। ନିକଟରେ ଜଣେ ମହିଳା ସଂଗ୍ରହାଳୟକୁ ତାଙ୍କ ପ୍ରେମିକ ଉପହାର ଭାବେ ଭେଟି ଦେଇଥିବା ଏକ ହୀରା ମୁଦି ଦାନ କରିଥିଲେ। ଏକ ଦୁର୍ଘଟଣାରେ ପ୍ରେମିକ ଜଣକ ପ୍ରାଣ ହରାଇବାର ଅନେକ ବର୍ଷ ପରେ ନିଜ ପ୍ରିୟ ମୁଦିକୁ ସେ ବିଫଳ ପ୍ରେମ ସଂଗ୍ରହାଳୟକୁ ଦାନ କରିବାକୁ ସ୍ଥିର କଲେ। ସଂଗ୍ରହାଳୟକୁ ପ୍ରତିଦିନ ସହସ୍ରାଧିକ ଲୋକ ଆସୁଥିବା ବେଳେ ବର୍ତ୍ତମାନ ପିଢ଼ିର ଯୁବକ ଯୁବତୀ ସେମାନଙ୍କ ପ୍ରେମକୁ କିଭଳି ଅତୁଟ ରଖିପାରିବେ ସେ ଦିଗ ପ୍ରତି ମଧ୍ୟ ଏଠାରେ ଯତ୍ନବାନ ହେଉଛନ୍ତି। ସମସ୍ତଙ୍କ ଖାଇବା ପାଖରେ ଲୁଣ ଏବଂ ଲଙ୍କା ଗୁଣ୍ଡର ଡବା ନିଶ୍ଚୟ ଦେଖିବାକୁ ମିଳେ। ତେବେ ଏହାକୁ ନେଇ ସଂଗ୍ରହାଳୟ ପ୍ରତିଷ୍ଠା ହୋଇପାରେ ବୋଲି ଭାବିବା ଆଶ୍ଚର୍ଯ୍ୟ ଲାଗୁଥିବ। ଇସ୍ରାଏଲର ହଦେରା ସହରରେ ଏପରି ଏକ ଅଜବ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଏଥିରେ 37,000 ଯୋଡ଼ି ଲୁଣ ଲଙ୍କା ଡବା ରଖାଯାଇଛି। ଏହାର ନାମ ମଧ୍ୟ ସଲ୍ଟ ଆଣ୍ଡ ପିପର ମ୍ୟୁଜିୟମ୍। ଏତେ ସଂଖ୍ୟକ ଡବା ସଂଗ୍ରହ କରିବା ଲାଗି ଏହାର ମାଲିକ ଐତନ ବାର୍ ଓନ୍ସ 2014 ମସିହାରୁ ସଂଗ୍ରହ ଆରମ୍ଭ କରିଥିଲେ। ବାର୍ ଓନ୍ସ ସଂଗ୍ରହରେ ସାନ୍ତାକ୍ଲସ, ଖ୍ରୀଷ୍ଟମାସ ଟ୍ରି, ଶୌଚାଳୟ ସିଟ୍, ବିଭିନ୍ନ ଜୀବଜନ୍ତୁ, ପାରମ୍ପରିକ ପୋଷାକ ପିନ୍ଧିଥିବା ମଣିଷ, ବ୍ରିଟେନ ମହାରାଣୀ ଏଲିଜାବେଥ ଏବଂ ତାଙ୍କ କୁକୁର ଆକୃତିର ଲୁଣ ଲଙ୍କା ଡବା ରହିଛି। ଏଠାରେ ଥିବା ସବୁଠାରୁ ପୁରୁଣା ଡବା 1703 ମସିହାର ହୋଇଥିବା ବେଳେ ସବୁଠାରୁ ଦାମୀ ଡବାର ମୂଲ୍ୟ $17,000 ବୋଲି ଜଣାଯାଇଛି। ଏହା ବ୍ୟତୀତ ପ୍ରତ୍ନତତ୍ତ୍ୱବିତ୍ ଆଣ୍ଡ୍ରିଆ ଲୁଡେନ୍ ଆଉ ଦୁଇଟି ଏପରି ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ଗୋଟିଏ ଆମେରିକାର ଟେନେସି ଅନ୍ତର୍ଗତ ଗ୍ୟାଟଲିନବର୍ଗଠାରେ 2002 ମସିହା ଏବଂ ଆଉ ଗୋଟିଏ ସ୍ପେନ୍ର ଗୁଆଡାଲେଷ୍ଟରେ 2010 ମସିହାରେ ଖୋଲାଯାଇଛି। ଉଭୟରେ 20,000 ଲେଖାଏଁ ଏପରି ଲୁଣ ଲଙ୍କା ଡବା ରହିଛି। ଏବେ ସବୁଠୁ ଚର୍ଚ୍ଚାରେ ରହିଛି ସୁନା। ତେବେ କଲମ୍ବିଆର ବୋଗୋଟାଠାରେ ଥିବା ସୁନା ସଂଗ୍ରହାଳୟ ଭିତରକୁ ପ୍ରବେଶ କଲେ ଏକ ଭିନ୍ନ ଦୁନିଆରେ ଥିବାର ଅନୁଭୂତି ମିଳେ। ଏଠାରେ ପ୍ରାୟ 55,000 ଶୁଦ୍ଧ ସୁନାର କଳାକୃତି ପ୍ରଦର୍ଶିତ ହୋଇଛି। ଏ ସମସ୍ତ କଳାକୃତି ପ୍ରାଚୀନ ଦକ୍ଷିଣ ଆମେରିକା ସଂସ୍କୃତିର ହୋଇଥିବା ବେଳେ ଏଠାରେ ପ୍ରଦର୍ଶିତ ସମସ୍ତ ଉଜ୍ଜଳ ବସ୍ତୁ ନିଶ୍ଚିତ ଭାବେ ସୁନା ବୋଲି ଜାଣିବେ। ଏହି ସଂଗ୍ରହାଳୟର ନାମ ମ୍ୟୁଜିଓ ଡେଲ୍ ଓରୋ। ପ୍ରତିବର୍ଷ ପ୍ରାୟ 500,000 ପର୍ଯ୍ୟଟକ ଏହି ସଂଗ୍ରହାଳୟ ପରିଦର୍ଶନରେ ଆସିଥାନ୍ତି। 1934 ମସିହାରେ କଲମ୍ବିଆର ବ୍ୟାଙ୍କ ଅଫ୍ ଦି ରିପବ୍ଲିକ୍ ସେଠାକାର ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ସଂଗ୍ରହ କରି ରଖିବା ଲାଗି ପଦକ୍ଷେପ ନେବା ଆରମ୍ଭ କଲା। ଏହି ବ୍ୟବସ୍ଥାରେ ସାମିଲ ହୋଇଥିବା ପ୍ରଥମ ଜିନିଷର ନାମ ଥିଲା ପୋପୋରୋ କୁଇମ୍ବାୟା। 70 ବର୍ଷ ଧରି ଏହା ପ୍ରଦର୍ଶିତ ହୋଇଥିଲା। ଏବେ ବ୍ୟାନ୍ ରିପ୍ କଲ୍ଚରାଲ୍ ଏହି ସଂଗ୍ରହାଳୟ ପରିଚାଳନା ଦାୟିତ୍ୱରେ ଅଛି। 2008 ମସିହା ଅକ୍ଟୋବର ମାସରେ ଏହି ସଂଗ୍ରହାଳୟର ବିସ୍ତାର କରାଯାଇଥିଲା।
1: ଶୁଣିଲେ ଜନଜୀବନ ସମ୍ବାଦ ଉପସ୍ଥାପନା ଲହରିକା ପଟ୍ଟନାୟକ।
2: ଏତେବେଳେ ଯାହା ଶୁଣିଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲା ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 7.6 MHz ଯୋଗେ ଆକାଶବାଣୀ ବ୍ରହ୍ମପୁର। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କେତେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏହି କ୍ରମରେ ଶୁଣିଶୁଣିବା ପ୍ରଥମ ଗୀତ ଆମେ ନେଇଛୁ ଅଭିଳାଷ କଥାଚିତ୍ରରୁ। ଅଭିଳାଷ କଥାଚିତ୍ର ଗୀତଟିକୁ ଶୁଣିଛନ୍ତି ଗାଇଛନ୍ତି।

0: पता है, न्याय विभाग भारत सरकार ने गरीब और जरूरतमंदों को न्याय दिलाने की प्रक्रिया को किया, और अब चाहे टेलीलॉ के माध्यम से मुफ्त कानूनी सलाह लेनी हो
1: या न्याय बंध में पंजीकृत वकीलों से कोर्ट में निशुल्क कानूनी सहायता के लिए जुड़ना हो,
2: अब दोनों एक ही ऐप पर
0: tele-law.in या अपने नजदीकी CSC सेंटर से संपर्क करें। न्याय विभाग भारत सरकार द्वारा जनहित में जारी।
3: विभिन्न शिल्पियों का ऑडियो कथा चित्रण गीता आकाशवाणी ब्रह्मपुर समावर्तन राति 17:15 हो जाऊँ। शुणु ओडिया संवाद रिले कर आकाशवाणी कटक केन्द्र।
4: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଟେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନ୍ର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଛନ୍ତି। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ୍ ବୈଠକକୁ ଉଭୟ ନେତା ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଗୋଥେନବର୍ଗ ଯିବା ପୂର୍ବରୁ ଶ୍ରୀ ମୋଦି ନେଦରଲାଣ୍ଡସ୍କୁ ଦୁଇଦିନିଆ ଗସ୍ତ ଶେଷ କରିଥିଲେ। ଆମଷ୍ଟରଡାମ୍ ବିମାନ ବନ୍ଦରଠାରେ ଡଚ୍ କର୍ତ୍ତୃପକ୍ଷ ରବ୍ ଜେଟେନ୍ ବ୍ୟକ୍ତିଗତ ଭାବେ ଶ୍ରୀ ମୋଦିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ନେଦରଲାଣ୍ଡସ୍କୁ ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ଡଚ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ 17 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନେଦରଲାଣ୍ଡସ୍ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିଛି। ଉଭୟ ଦେଶ ରଣନୈତିକ ସହଭାଗିତାକୁ ଉନ୍ନତ କରିବା ଏବଂ ଜଳସମ୍ପଦ, ନବସୃଜନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଭବ କରିବା ଏବଂ ଜଳସମ୍ପଦ, ନବସୃଜନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଭବିଆ ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବୃଦ୍ଧି କରିଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ଉପରେ ମତ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। କୌଣସି ପରୀକ୍ଷାର୍ଥୀ ଯୋଗ୍ୟତାଠାରୁ କମ୍ ମାର୍କ ପାଇଥିବା ଅନୁଭବ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଚଳିତ ଥର ମୂଲ୍ୟାଙ୍କନ ଏବଂ ପାସ୍ ହାର ନେଇ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ କୁମାର କହିଛନ୍ତି, ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଚଳିତ ବର୍ଷ CBSE ଦ୍ୱାରା ପ୍ରଚଳନ କରାଯାଇଛି। 2014 ବହୁ ବିଶ୍ୱବିଦ୍ୟାଳୟ ଏବଂ ଅନ୍ତର୍ଜାତୀୟ ବୋର୍ଡ ଏହି ବ୍ୟବସ୍ଥାକୁ ବହୁଳ ଭାବରେ ବ୍ୟବହାର କରିଆସୁଛନ୍ତି। ପ୍ରାୟ 98 ଲକ୍ଷ ଉତ୍ତର ଖାତା, ବିଭିନ୍ନ ସ୍ତର ସୁରକ୍ଷା ଏବଂ ଗୁଣବତ୍ତା ଯାଞ୍ଚ ପରେ ଡିଜିଟାଲ ଭାବରେ ସ୍କ୍ରିନିଂ କରାଯାଇ ମୂଲ୍ୟାଙ୍କନ କରାଯାଇଥିଲା। ସେ କହିଛନ୍ତି, ଏହାଦ୍ୱାରା ତ୍ରୁଟି ହ୍ରାସ ପାଇବା ସହ ସଠିକ୍ ମୂଲ୍ୟାଙ୍କନ ସୁନିଶ୍ଚିତ ହୋଇଛି। ଏପରିକି ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ପ୍ରଦାନ କରିବା ସହଜ ଏବଂ ସରଳ ହୋଇଛି। ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଧର୍ମଶାଳା ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଆଜି ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପରାସ୍ତ ହୋଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସ 23 ରନ୍ରେ ପରାସ୍ତ କରିଛି।

0: ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 212 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ 20 ଓଭରରେ 8 ୱିକେଟ୍ ବିନିମୟରେ 169 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଚୀନ୍ରେ ଅନୁଷ୍ଠିତ ବାଓଜି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ମହିଳା ସିଙ୍ଗଲ୍ସରେ ଭାରତର ଶ୍ରେୟାଂଶୀ ଭାଲିସେଟ୍ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଆନ୍ କି ୱାନ୍ଙ୍କଠାରୁ ସିଧାସଳଖ 14-21 ଓ 6-21 ସେଟ୍ରେ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ। ହରମୁଜ ପ୍ରଣୟ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନ୍ର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସ୍ଥିତ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 193 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭୀମମଣ୍ଡଳୀୟ ପୁନରୁଦ୍ଧାର ଓ ପର୍ଯ୍ୟଟନ ବିକାଶ ପାଇଁ 8.50 କୋଟି ଟଙ୍କାର ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ 8 କୋଟି ଓ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ 20 କୋଟି ଟଙ୍କାର ନୂତନ ମିନି ଷ୍ଟାଡିୟମ ରହିଛି। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ,
3: ଆଜି ମଧ୍ୟ ସୌଭାଗ୍ୟ ମିଳିଲା ନାକ୍ତି ଦେଉଳ ସିଏସ୍ସିକୁ ଏଠି ଶିଳାନ୍ୟାସ କରିବା ପାଇଁ। ତା ଅନ୍ତର୍ଗତ 6 ପିଏସ୍ସି 40 ଉର୍ଦ୍ଧ୍ୱ ସବ୍ ସେଣ୍ଟର। ଏହାର ଉଦ୍ଦେଶ୍ୟ ନାକ୍ତି ଦେଉଳ 15,000 ପରିବାର ପାଖାପାଖି 65-70,000 ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ। ଆଜି ଅନେକ ପ୍ରକଳ୍ପ ଭିତରେ ଆମେ ଯେଉଁ ଜାଗାରେ ଉପସ୍ଥିତ ଅଛନ୍ତି, ଗୋଟିଏ ଖେଳାଳି ମାନଙ୍କର ଅଞ୍ଚଳ, ଏଇଠି ଗୋଟିଏ ନୂଆ ମିନି ଷ୍ଟାଡିୟମ ଆଜିର ଆମର ସରକାର ନିଷ୍ପତ୍ତି ନେଇଛନ୍ତି। ସମାଜରେ ସ୍ୱଚ୍ଛତା ସୁସ୍ଥତା ବଢ଼ାଇବା ପାଇଁ ନାକ୍ତି ଦେଉଳରେ ବି ପାଖାପାଖି 20 କୋଟି ଟଙ୍କା ବ୍ୟୟରେ ଗୋଟିଏ ଷ୍ଟାଡିୟମରେ ଏଇଠି ଆମେ ଶିଳାନ୍ୟାସ କଲେ ଆଗାମୀ ଦିନରେ ଆମେ ଷ୍ଟାଡିୟମକୁ ଉପଯୋଗ କରିବା। ପନିପରିବାର ଅଞ୍ଚଳ, ଆମ୍ବର ଅଞ୍ଚଳ, ଚାଷର ଅଞ୍ଚଳ, ଏ ଅଞ୍ଚଳ ଜୀବିକାକୁ ବଢ଼ାଇବା ପାଇଁ ଚାଷକୁ ବଢ଼ାଇବା ପାଇଁ ପଡ଼ିବ, ତା ପାଇଁ ପାଣି ଦରକାର। ନାକ୍ତି ଦେଉଳ ବ୍ଲକରେ ରେଡ଼ାକୁଲରେ ଜୁଜୁମରାରେ ପାଣିର ଅଭାବ ନାହିଁ, କିନ୍ତୁ ପାଣିକୁ ବାନ୍ଧି ରଖିବାର ସମସ୍ୟା ଅଛି। ବନ୍ଧ, କଟା, ନାଳ, ଛୋଟ ଛୋଟ ଜଳସେଚନ ପ୍ରକଳ୍ପ ମୁଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛି। ରେଡ଼ାକୁଲ ସବ୍ଡିଭିଜନର ଜଳସେଚନ ସ୍ତରକୁ ବଢ଼ାଇବା ପାଇଁ ଆମକୁ ବିଶେଷ ଯୋଜନା କରିବା ପାଇଁ ପଡ଼ିବ।
2: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତା।

0: କାମକାଜ, ବନ୍ଧ, କଟା, ନାଳ, ଛୋଟ ଛୋଟ ଜଳସେଚନ ପ୍ରକଳ୍ପ ମୁଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛି। ଗ୍ରାକୁଲ ସବ୍ଡିଭିଜନର ଜଳସେଚନର ସ୍ତରକୁ ବଢ଼ାଇବା ପାଇଁ ଆମକୁ ବିଶେଷ ଯୋଜନା କରିବା ପାଇଁ।
1: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତା।

0: ଚାଷୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। କିଷାନ ବାଣୀ
1: ଚାଷୀ ଭାଇ ନମସ୍କାର।
2: ଆମେ ଯୋଉ ଚାଷବାସ କରୁଥିଲେ ଆମର ଜେଜେବାପ ଅମଳ ଆମେ ଦେଖିଛୁ ମାଟି ଯାକ ପୁରା ଫୁସ୍କା ଫୁସ୍କା ହେଇ ନରମ
1: ରହୁଥିଲା,
2: ଲାଗୁଥିଲା ଯେ ସେଟା ଗୋଟେ ମାଟି ଭଳିଆ। ଏବେ ମାଟି ଯାକ ଗୋଟେ ପଥର ପାଲିଗଲାଣି। ଏବେ ଯୋଉ ରାସାୟନିକ ସାର ଆଣି ପକଉନକି, ସେ ରାସାୟନିକ ସାର ପାଇଁ ଏବେ ସବୁ ମାଟି ଫାଟି ସବୁ ଆଣ୍ଟ।
1: ମୁଁ ଆଗ ରସାୟନ ପକଉଥିଲି ବୁଝିଲୁ, ଏବେ ଗୋଟେ ବର୍ଷେ ହେଲାଣି ଆରମ୍ଭ କରିଛି ଜୈବିକ ସାର। ଆଗାମୀ ସମାଜକୁ ଯଦି ବଞ୍ଚେଇବାର ଅଛି ତାହେଲେ ଆମକୁ ହିଁ ସୁଧୁରିବାକୁ ପଡିବ ରେ ବାପ।
2: ଏବେଠୁ ସୁଧୁରିବାକୁ ପଡିବ,
1: ପଡିବ ହିଁ ପଡିବ।
2: ହେଲେ ବୁଝିଲ ରୂପାନୀ, ଆଜି ସେ ମାଟି ବିଷୟରେ କଥାବାର୍ତ୍ତା ହେଲ, ହେଲେ ମୋ କଥାଟି ବି ମୋ ମୁଣ୍ଡକୁ ଆଗରୁ ଛୁଇଁଥିଲା ମାଟି ବିଷୟରେ ଟିକେ ଆଲୋଚନା କରିବା ପାଇଁ। ଆମ ଷ୍ଟୁଡିଓକୁ ଆଜି ଜଣେ ମାଟି ବିଶେଷଜ୍ଞଙ୍କୁ ମୁଁ ଡାକିଛି।
1: ହଁ, ମୋର ତ ସବୁ ସମସ୍ୟାର ସମାଧାନ ହେଇଯିବ ତାହେଲେ ଆଜି। ଆଉ
2: ହେଲେ ଆମ ଷ୍ଟୁଡିଓକୁ ଆଜି କିଏ ଆସିଛନ୍ତି ଜାଣିଛ ନା?
1: କିଏ?
2: ଶ୍ରୀମତୀ ଗୀତାଞ୍ଜଳି ପାତ୍ର, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ।
1: ଆଚ୍ଛା, କୋଉଠୁ କହିଲୁ?
2: ବରହମପୁର ଗଞ୍ଜାମର। ତାଙ୍କ ସହିତ ଆମେ ଆଜି ଆଲୋଚନା କରିବା ମୃତ୍ତିକାର ସ୍ୱାସ୍ଥ୍ୟ ପରିଚାଳନା ଓ ଉର୍ବରତା ସମ୍ପର୍କରେ।
1: ବଢିଆ କଥା।
2: ହେଲେ ମ୍ୟାଡମ୍ ତ ଆସିଲେଣି, ଚାଲ ଆଜି ଆରମ୍ଭ କରିବା ତାହେଲେ ଆମର ଏଇ ସୁନ୍ଦର କାର୍ଯ୍ୟକ୍ରମ।
1: ହ୍ୟାଲୋ କିଷାନ ଭାଇ। ମ୍ୟାଡମ ନମସ୍କାର। ମ୍ୟାଡମ ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆମ ହ୍ୟାଲୋ କିଷାନ ବାଣୀକୁ।
2: ମ୍ୟାଡମ ଆପଣ ଆଜି ଜାଣିଛନ୍ତି ଆମେ ଆଲୋଚନାର ବିଷୟ ରଖିଛେ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଏବଂ ଉର୍ବରତା। ଏ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଜାଣିବେ କେମିତି ଅଛନ୍ତି ମ୍ୟାଡମ?
3: ବହୁତ ଭଲ, ବହୁତ ଭଲ।
2: ଆଚ୍ଛା ମ୍ୟାଡମ, ହେଲେ ପ୍ରଥମେ ମୋ ମନକୁ ଗୋଟେ ପ୍ରଶ୍ନ ଆସେ, ମୃତ୍ତିକା ସ୍ୱାସ୍ଥ୍ୟ କହିଲେ କ'ଣ?
3: ଯେମିତି ଆମ ମଣିଷର ଗୋଟେ ସ୍ୱାସ୍ଥ୍ୟ ରହୁଛି ସେମିତି ମାନେ ମାଟିର ବି ସେମିତି ସ୍ୱାସ୍ଥ୍ୟ ରହୁଛି। ତା'ର ମାନେ ମାନେ ଆମ ବଡ଼ିର ଯେମିତି ଆମେ ପରୀକ୍ଷା ନକଲେ ମାନେ ଗୋଟେ ଆମର ବଡ଼ିରେ ଏବେ ମନେକର କୌଣସି ରୋଗ ହେଲା କି କ'ଣ ହେଲା, ପରୀକ୍ଷା କଲା ପରେ ଆମେ ଜାଣୁଛେ ଯେ ଏଇଟା କ'ଣ ପାଇଁ ହେଲା ବୋଲି। ସେମିତି 2 ବର୍ଷରେ ଥରେ ମାଟିର ପରୀକ୍ଷା କରିବା ପାଇଁ ବାଧ୍ୟ, ସଏଲ ହେଲ୍ଥ କାର୍ଡ଼ ଗୋଟେ ବାଧ୍ୟତାମୂଳକ ରହିଛି। ସେଥିରେ କ'ଣ କି pH, EC ଆଉ OC ଦେଖାଯାଏ, ମାନେ ଲୁଣ ଅଂଶ କେତେ ଅଛି ମାନେ ପରୀକ୍ଷା କରାଯାଏ।
2: ତାହେଲେ

0: ମନୁଷ୍ୟର ସ୍ୱାସ୍ଥ୍ୟ ଭଳି ମାଟିର ବି ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦରକାର ଅଛି। ସେଠି ଆମେ ମାଟି ଭିତରେ କ'ଣ ଅଛି ଜାଣିପାରିବା। ତାହେଲେ ଆମ ଶ୍ରୋତା ଚାଷୀ ଭାଇ ଭଉଣୀମାନଙ୍କୁ ଟିକେ ପ୍ରାଞ୍ଜଳ ଭାବରେ ଆମେ ବୁଝାଇଦେବା ମୃତ୍ତିକା ସ୍ୱାସ୍ଥ୍ୟ ଆ ବିଷୟରେ ଟିକେ ଭଲରେ ବୁଝାଇଦେବା ମ୍ୟାଡ଼ମ।
1: ମାଟିର ଜୀବନ ଶକ୍ତି, ମଣିଷ ଭଳି ମାଟିର ବି ସ୍ୱାସ୍ଥ୍ୟ ଅଛି। ମଣିଷ ସୁସ୍ଥ ହେଲେ ଯେମିତି କାମ କରେ, ରୋଗୀ ହେଲେ ଯେମିତି ଖଟରେ ପଡ଼ି ରହେ, ମାଟି ସ୍ୱାସ୍ଥ୍ୟ ହେଲେ ଫସଲ ଦିଏ। ମାଟି ଯଦି ମାନଙ୍କର ଭଲ ହେଲା ସେ ଫସଲ ଦେବ। ଅସୁସ୍ଥ ହେଲେ ସାର ଖାଏ, ତାକୁ ସାର ପକାଇଲେ ବି ଖାଇବାକୁ ଦେଲେ ବି ସେ ମଲ ଦେବନି ଯଦି ଅସୁସ୍ଥ ହେଲା।
0: ଆଜ୍ଞା,
1: ସୁସ୍ଥ ମାଟିର ତିନିଟା ଲକ୍ଷଣ ଅଛି। ମଣିଷର ଦେହ ଭଳିଆ ସୁସ୍ଥ ମାଟିର କ'ଣ, ଦେହରେ ଯେମିତି ରକ୍ତ ଅଛି, ଆମ ଦେହରେ ଯେମିତି ରକ୍ତ ଅଛି, ଗୋଟେ ଚାମଚଟେ ଯଦି ମାଟି ନେବା, ତାକୁ ଯଦି ପରୀକ୍ଷା କରିବା, ତାହିଁରେ 1 କୋଟି ଜୀବାଣୁ ଅଛନ୍ତି। ଗୋଟେ ଚାମଚ ମାଟିରେ 1 କୋଟି ଜୀବାଣୁ ଅଛନ୍ତି। କେଞ୍ଚୁଆ ଥିବେ, କେଞ୍ଚୁଆ ଜୀବାଣୁ ଅଛି, କେଞ୍ଚୁଆ ଥିବେ। ସେମିତି ମାନେ ମଲା ମାଟି, ମାନେ ଆମର ଏଇ ଗଞ୍ଜାମ ଜିଲ୍ଲାରେ ଯେହେତୁ ଲୁଣି ମାଟି, ସେଟାକୁ ମଲା ମାଟି କହୁଛନ୍ତି। ଆଉ କାମ ମାନେ ଯଦି ମାଟି ଦେଖିବା, ଯଦି ନେବା ଗୋଟେ ଚାମଚରେ ନେବା ମାଟି, ତାହିଁରେ ଆପଣ ଖୋଳିକି ଦେଖିବେ ତାହେଲେ କେତେ ଜୀବାଣୁ ଥିବେ। ମୁଁ ତ ଖାଲି ଆଖିରେ ଦେଖାଯିବନି, କିନ୍ତୁ ଅଛି। ଆଉ ଯଦି ଭଲ ମାଟି ଥିବ, ତା'ର ହଜମ ଶକ୍ତି ଥିବ, ବୁଝିଲେ। ମାନେ ହଜମ ଶକ୍ତି ମାନେ କ'ଣ, ମାଟି ସାର ପାଣିକୁ ହଜମ କରି ଗଛକୁ ଦେବ। ଯଦି ଆମେ ପାଣି ପକାଇବା ଆଉ ସାର ପକାଇବା, ସେଟା ସେ ହଜମ କରି ଗଛକୁ ଦେବ, ଗଛ ଯଦି ଲଗାଇଥିବା। ଆଉ କିନ୍ତୁ ଯଦି ଆମେ ଭଲ ମାଟି ହେଇଥିବ, ସେ ଦେଇପାରିବନି। ଆଉ ତା'ର ରୋଗ ପ୍ରତିରୋଧକ ଶକ୍ତି ଥାଏ, ଯେମିତି ଆମର
0: ମାଟିର ବି ରୋଗ ପ୍ରତିରୋଧକ
1: ଶକ୍ତି ଥାଏ। ରୋଗ ପ୍ରତିରୋଧକ ଶକ୍ତି ପାଇଁ ସ୍ୱାସ୍ଥ୍ୟ ମାଟିର ବାତ୍ୟା ଆଉ ମରୁଡ଼ି ହେଲେ ସିଏ ଫସଲକୁ ମାନେକୁ ବଞ୍ଚାଇ ରଖିବ। ବାତ୍ୟା ମରୁଡ଼ି ହେଲେ ବି ଫସଲ ବଞ୍ଚାଇ ରଖିବ। ଯଦି ଅସୁସ୍ଥ ମାଟି ଥିବ, ବଞ୍ଚାଇ ରଖିବନି, ସାଙ୍ଗେ ସାଙ୍ଗେ ମରିଯିବ। କେଉଁ ପାଣି
0: ହେଲେ ସୁସ୍ଥ ମାଟି କେମିତି ଜାଣିବା?
1: ସୁସ୍ଥ ମାଟି ବୋଲେ ଆପଣ କ'ଣ, ଗୋଟେ ପାଣି ଟିକେ ଢାଳିଲେ ସେ ସ୍ପଞ୍ଜ ଭଳିଆ ଟାଣି ଦେବ ପାଣିଟା। ଆଉ ଯଦି ଅସୁସ୍ଥ ମାଟି ହେଇଥିବ, ପାଣିଟା ବହିଯିବ, ନହେଲେ ଭାସିବ ପାଣିଟା। ମାନେ ମାଟିଟା ଟାଣ ହେଇଯାଇଥିବ ନା, ସେ ଟାଣରେ ଉପରେ ଭାସିବ ପାଣିଟା, ରହିବ। ଆଉ ସ୍ପଞ୍ଜ ମାନେ ଯଦି ଭଲ ମାଟି ହେଇଥିବ, ସ୍ମୁଥ, ସାଙ୍ଗେ ସାଙ୍ଗେ ପାଣିଟା ଭିଜିଯିବ।
0: ଆଚ୍ଛା, ଆଉ ସୁସ୍ଥ ମାଟିର ଲକ୍ଷଣ କ'ଣ ଅଛି?
1: ଦେଖନ୍ତୁ, ତିନିଟା ମାଟି ସହ ମାନେ ତିନିଟା ସୂତ୍ର ଅଛି। ମାଟି ଯଦି ଭଲ ମାଟି ହେଇଥିବ, ପ୍ରଡକ୍ଟିଭିଟି ମାନେ ଉତ୍ପାଦନ ଅଧିକା ଦେବ।
0: ଆଜ୍ଞା,
1: ଆଉ ସୁରକ୍ଷା ଦେବ, ମାନେ ପାଣିଟାକୁ ଧରି ରଖିବ, ପ୍ରୋଟେକ୍ସନ ଯେଉଁଟା, ପାଣିଟାକୁ ଧରି ରଖିବ, କ୍ଷୟଟା ରୋକିବ। କ୍ଷୟଟା ମାନେ ମାଟି କ୍ଷୟ ଯେଉଁ ପଳେଇ ଧୋଇ ଯାଉଛି, ଆଉ ମାଟିଟାକୁ କ୍ଷୟ ହେବା ପାଇଁ ଦେବନି, ପାଣିଟାକୁ ଧରି ରଖିଥିବ। ଆଉ ପ୍ୟୁରିଫିକେସନ୍ ମାନେ ଆପଣଙ୍କର ଶୋଧନ କରିବା ଶକ୍ତି ତା'ର ଅଛି। ପ୍ୟୁରିଫିକେସନ୍ ମାନେ ଖରାପ ଜିନିଷଟାକୁ ଛାଣିକିରି ସଫା ପାଣି ଦେବ, ସେ ପାଣିଟାକୁ ସଫା କରିଦେବ। ଖରାପ ଜିନିଷଟା ପଳେଇବ, ଭଲ ପାଣି ରହିବ, ମାଟି ତଳେ ଭଲ ପାଣି ବାହାରେ ନା।
0: ଆଜ୍ଞା,
1: ଆଉ ସେମିତି ଗୋଟେ ମାନେ ଆମେ ଯଦି ଘରେ ଟେଷ୍ଟ କରିବା ଭଲ ପାଣି ଅଛି, ମାନେ ଏଇଟା ଭଲ ସ୍ୱସ୍ଥ ମାଟି କି ନାହିଁ, ତାହେଲେ ଆପଣଙ୍କର ପାଣି ଯଦି ଢାଳିବେ, ସ୍ପଞ୍ଜ ପରି ଶୁଷିବ, 1 ମିନିଟ୍ରେ ଭିତରକୁ ପଳେଇବ।
0: ଆଚ୍ଛା,
1: ଆଉ ଯଦି ଅସୁସ୍ଥ ମାଟି ହେଇଥିବ, ପଲିଥିନ ଯେମିତି ପଲିଥିନରେ ଭାସୁଛି, ପାଣି ପକାଇଦେଲେ ପଲିଥିନଟା ଯେମିତି ଭାସୁଛି, ପାଣିଟା ଭାସିବ, ନହେଲେ ଏକଦମ ଗଳିଯିବ, ମାନେ ପାଣିଟା ବୋହି ହେଇକି ପଳେଇବ।
0: ଆମେ ସେଇଠୁ ଜାଣିପାରିବା ଯେ ମାଟି ସୁସ୍ଥ କି ଅସୁସ୍ଥ।
1: ଆଉ ଗୋଟେ ଅଛି ଟେଷ୍ଟ 2, ଆଉ ଗୋଟେ ଅଛି, ଆପଣ ଯଦି ମାଟି ଖୋଳିବେ, ଚକୋଲେଟ୍ ରଙ୍ଗର ମାଟିଟା ବାହାରିବ, ରଙ୍ଗଟା ଚକୋଲେଟ୍ କଲର୍ର ବାହାରିବ। ଆଉ ତାହିଁରେ ଖୋଳିଲା ବେଳକୁ କେଞ୍ଚୁଆ ମିଳିବ, ଆଉ ମାଟିରେ ଗୋଲ ଗୋଲ ଦାନା ମିଳିବ, ସାନ ସାନ ଦାନା, ଗୋଲିଆ ଗୋଲିଆ ଦାନା। ଆଉ ଯଦି ଅସୁସ୍ଥ ମାଟି ହେଇଥିବ, ଧଳା ଆଉ ଲୁଣିଆ ଲୁଣା ମାଟି, ଧଳା କଲର୍ ଟିକେ ଲୁଣା ବଳିବ, ନାଲି ପଥର ଭଳିଆ, ନାଲି ପଥର ଭଳିଆ ଟାଣ ଟିକେ, ଆଉ କେଞ୍ଚୁଆ ନଥିବ, ସେ ପ୍ରକାର। ଆଉ ଯଦି ଶୁଙ୍ଘିଲେ ବି ଜାଣିପାରିବେ
0: ଭଲ ମାଟି।
1: ବର୍ଷା ପରେ ଯେଉଁ ମାଟିର ବାସ୍ନାଟା ହୁଏ, ଭଲ ବାସ୍ନାଟା ହୁଏ, ଆପଣ ଦେଖିଥିବେ ବର୍ଷା ପରେ ମାଟିର ବାସ୍ନା ଆସେ। ଆପଣଙ୍କୁ ଯଦି ଭଲ ବାସ୍ନା ଆସିଲା, ଆପଣ ଜାଣିବେ ଏଇଟା ଭଲ ମାଟି। ଆଉ ଯଦି ଅସୁସ୍ଥ ମାଟି ହେଇଥିବ, କିଛି ବାସ୍ନା ଆସିବନି, ପଚା ସଢ଼ା ଗନ୍ଧ ଆସିବ, ମାନେ ମାନେ ଭଲ ସ୍ମେଲ୍ ଆସିବନି ସେ ମାଟିର, ବର୍ଷା ପରେ ପଚା ବାସ୍ନା ଆସିବ। ଆଉ ଇମ୍ୟୁନିଟି ଭଲ ଥିଲେ ମାଟି ନିଜ ରୋଗ ନିଜେ ସେ ଲଢ଼େ, ମାନେ ତା'ର ମାଟିର ଯଦି ଇମ୍ୟୁନିଟି, ଗୋଟେ ମଣିଷର ଯଦି ଇମ୍ୟୁନିଟି ପାୱାର ଅଛି, ମାଟିର ବି ଅଛି ଇମ୍ୟୁନିଟି ପାୱାର।
0: ମ୍ୟାଡ଼ାମ୍, ଆକ୍ଚୁଆଲି ମାଟି

0: କହିଦେବେ ଧାନ ଚାଷ ପାଇଁ ଏଇ ଜିନିଷଟା ଅଧିକ ଦରକାର ଆପଣଙ୍କର ଏଇ ଜମିରେ ଏଇଟା ଉଣା ଅଛି ଏତିକି ଦିଅନ୍ତୁ।
1: ଆଚ୍ଛା, ହେଲେ ବର୍ତ୍ତମାନ ତ ଆପଣ ଆମକୁ କହିଲେ ମୃତ୍ତିକାର ସ୍ୱାସ୍ଥ୍ୟ କହିଲେ କ'ଣ ବୁଝ, ସେ ବିଷୟରେ ଆମେ ଆଲୋଚନା କଲେ, କିନ୍ତୁ ହେଲେ ମୃତ୍ତିକା ସ୍ୱାସ୍ଥ୍ୟକୁ ଆମେ କିପରି ପରିଚାଳନା କରିବା?
0: ଶୁଣନ୍ତୁ, ମାଟିର ପରିଚାଳନା ମାନେ ମଣିଷର ଯେମିତି ଗୋଟେ ଡାଏଟ୍ ପ୍ଲାନ୍ ଥାଉଛି,
1: ଆଜ୍ଞା,
0: ମାଟିର ବି ଗୋଟେ ଡାଏଟ୍ ପ୍ଲାନ୍ କରିବାକୁ ପଡ଼ିବ। ତାକୁ ବ୍ୟାୟାମ ଔଷଧ, ଯେମିତି ମଣିଷ ବ୍ୟାୟାମ ଔଷଧ କରୁଛି ତାର ମଣିଷ ପଡ଼ି ତାର ନିୟମ ଅଛି, ମାନେ ମଣିଷ ଯେମିତି ତାର କରୁଛି ତାକୁ କରିବାକୁ ପଡ଼ିବ ଡାଏଟ୍ ନିୟମ।
1: ଆଚ୍ଛା, କ'ଣ ସବୁ ନିୟମ କେମିତି କରିବାକୁ ପଡ଼ିବ?
0: ତାକୁ ମାନେ ଦେବା ପାଇଁ ପଡ଼ିବ ତାର ଠିକ୍ ଟାଇମ୍ରେ, ତାର ମାନେ 2 ବର୍ଷକୁ ଥରେ ପରୀକ୍ଷା କରିକି ତାର ଔଷଧ କ'ଣ ଦରକାର। ଏଇଟା ଡାଏଟ୍ ପ୍ଲାନ୍ଟା ହେଉଛି ଆପଣଙ୍କର ଫାଷ୍ଟ ଟେଷ୍ଟ କରିବେ ମାନେ ମାଟିଟାକୁ।
1: ଆଜ୍ଞା,
0: ଡାକ୍ତର ଯେମିତି ମାନେ ନ ପରୀକ୍ଷା କରିକି ଔଷଧ ଦେଉଛି କି ଆମକୁ ଗୋଟେ ଜ୍ୱର ହେଉ କି ଜ୍ୱର, ସେ କହୁଛି ଯେଉଁ ବ୍ଲଡ଼୍ ଟେଷ୍ଟ କରିକି ଆଣ, ସେମିତି ଆମେ ଡାକ୍ତର ମାନେ ମାଟିଟା ବି ଆମେ କିଛି ଆମେ ଦେଇପାରିବାନି। ତା ଡାଏଟ୍ ପ୍ଲାନ୍ ମାନେ କେମିତି 2 ବର୍ଷରେ ସଏଲ୍ ହେଲ୍ଥ ବାଧ୍ୟତାମୂଳକ କରିବେ, ତାହିଁରେ pH ଆଉ EC ଅର୍ଗାନିକ କାର୍ବନ ଯେଉଁ କହୁଛନ୍ତି ସେଇଟା ଦେଖା ହେବ। ଆଉ ନିୟମ ହେଉଛି ଜୈବିକ ଅଂଶ ବଢ଼େଇବେ, ଏଡ଼ ଅର୍ଗାନିକ କାର୍ବନଟା ବଢ଼େଇବେ। OC ହେଉଛି ମାଟିର ରକ୍ତ, OC ଯେଉଁଟା ତାକୁ ମାଟିର ରକ୍ତ କୁହନ୍ତି, OCଟା 0.75% କମ୍ ଯଦି ଥିଲା ଜାଣିଛେ ସେ ମାଟିକୁ ରକ୍ତହୀନତା ହେଇଛି।
1: ଆଚ୍ଛା,
0: ରକ୍ତହୀନତା ହେଇଛି କିନ୍ତୁ ଆମର ଗଞ୍ଜାମ ଜିଲ୍ଲାରେ ଲୁଣା ଜମି, ଯେହେତୁ ସମୁଦ୍ର ଅଛି ସେଇଟା ଟିକେ ଲୁଣା ଜମି। ଆଉ ଯଦି ଆମେ ତାର ମାନେ ଡାଏଟ୍ ପ୍ଲାନ୍ ମାନେ ଆପଣ ଧନିଚା, ଯେଉଁ ଧନିଚା ବୁଣିବେନି ଚାଷ ପରେ ଆପଣଙ୍କର ଜମିଟାକୁ ଖାଲି ପଡ଼ିଆ ପକେଇବେନି, ଧନିଚା ବୁଣିବେ ଆଉ ସବୁଜ ସାର ମେ ମାସରେ ପକେଇବେ ସବୁଜ ସାର। ମେ ମାସରେ 20 କିଲୋ, ଗୋଟେ ଏକରକୁ 20 କିଲୋ 45 ଦିନ ପରେ ହଳ କରିବେ, ଧନିଚା ଚାଷ କରିଦେବେ 45 ଦିନ ପରେ ଆପଣ ତାକୁ ହଳ ବୁଲେଇବେ।
1: ଏଇଠି ଆମେ ଗୋଟେ ଫୋନ୍ କଲ୍ ନେଇଯିବା। ହ୍ୟାଲୋ
2: ହ୍ୟାଲୋ,
1: ହଁ ହ୍ୟାଲୋ, କିଷାନ ବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର, କିଏ କହୁଥିଲେ ସାର୍? ଗୋବିନ୍ଦ ମିଶ୍ର ଭାଇ କହୁଥିଲେ। ହଁ କୁହନ୍ତୁ, ଆଜି ଆମର ଷ୍ଟୁଡିଓରେ ଗୀତାଞ୍ଜଳି ମ୍ୟାଡମ୍ ଉପସ୍ଥିତ ଅଛନ୍ତି, ଆଜି ଆମେ ମାଟି ବିଷୟରେ ଆଲୋଚନା କରୁଛୁ, କ'ଣ ଜାଣିବା ପାଇଁ ଚାହୁଁଛନ୍ତି?
2: ମାଟି ତ ଆଜ୍ଞା
1: ଆଜ୍ଞା ଆଜ୍ଞା
2: ଆଜ୍ଞା ଆମର ଯୋଉ ମାନେ ଯୋଉ ଆମର ଯୋଉ ମାଟି ଅଛି ନା ଆଜ୍ଞା, ସେ ମାଟିରେ କଣ ହଉଛି ଆଜ୍ଞା, ମାନେ ବାଲି ହୋଇପାରୁନି, ତ ତାକୁ କେମିତି କଣ କଲେ ଆମେ ଚିକିତ୍ସା ଆଜ୍ଞା ଚାଷ ହେଇପାରିବୁ ଆଜ୍ଞା?
1: କଣ କହିଲେ କଣ ହେଇପାରୁନି କହିଲେ?
2: ମାନେ ସେଥିରେ ଆଜ୍ଞା ଖାଲି ଧାନ ଖାଲି ହଉଛି ଆଜ୍ଞା, ଅନ୍ୟ ଚାଷ ସେଥିରେ ନାଇଁ ହଉଛି ଆଜ୍ଞା, ଟିକେ ସେଥିରେ ମାଟି ଟିକେ ଆମର ବାଲିଆ ଟାଇପ୍ ଅଛି ଆଜ୍ଞା।
1: ଆଚ୍ଛା, ହଉ ଠିକ ଅଛି, ଆପଣଙ୍କ ପ୍ରଶ୍ନ ମ୍ୟାଡମ୍ ଶୁଣିଛନ୍ତି, ସେ କହୁଛନ୍ତି ଆପଣ ଶୁଣନ୍ତୁ।
2: ଆଜ୍ଞା
0: ହ୍ୟାଲୋ,
2: ହଁ ମ୍ୟାଡମ୍ ନମସ୍କାର।
0: ନମସ୍କାର, କୁହନ୍ତୁ କୋଉଠୁ କହୁଛନ୍ତି? କଣ
2: ମ୍ୟାଡମ୍? ସୁଲେ ଗାଁରୁ, ଝାଟୁଆ ଜିଲ୍ଲାରୁ କହୁଥିଲି, ଆମର ଇଏ ଦୋଳଗୋବିନ୍ଦ ମିଶ୍ର କହୁଛି। କଣ ହଉଛି ଆଜ୍ଞା ମ୍ୟାଡମ୍, ମୋର ଯୋଉ ଆମର ଯୋଉ ମାଟି ଅଛି ଆଜ୍ଞା ମ୍ୟାଡମ୍, ସେ ମାଟିରେ କେବଳ ଖାଲି ଧାନ ଚାଷ ହେଇପାରୁଛି, ମାନେ ସେଥିରେ ଯଦି ଅନ୍ୟ କୌଣସି ଯଦି ଆମେ ଯଦି ଏତିକି ଅନ୍ୟ କୌଣସି ଚାଷ କଲା ବେଲେ ସେଥିରେ ମାନେ ଠିକ ଭାବରେ ହୋଇପାରୁନି, ଟିକେ ମାଟି ଟିକେ ବାଲିଆ ଅଛି, ତ ତାକୁ କେମିତି କଣ କରିକି କଲେ ମାନେ ଠିକ ହିସାବରେ କଲେ ଅନ୍ୟ କିଛି କୌଣସି ଚାଷ କରିହେବ?
0: ଆପଣ ଆଗେ ଆପଣଙ୍କର ମାଟିର ହେଲ୍ଥ ସଏଲ୍ ହେଲ୍ଥ କାର୍ଡ଼ କରିଛନ୍ତି କି?
2: ନାଇଁ ଆଜ୍ଞା, ନାଇଁ କରିଆ।
0: ଫାର୍ଷ୍ଟ ହେଉଛି ସଏଲ୍ ହେଲ୍ଥ କାର୍ଡ଼, ଆମର ଯେମିତି ଶରୀରରେ ମାନେ କ'ଣ ରୋଗ ଅଛି ଜାଣିବା ପାଇଁ ଆମେ ଦେହକୁ ପରୀକ୍ଷା କରୁଛେ, ରକ୍ତ ପରୀକ୍ଷା କରୁଛେ କି ଯାହା କହୁଛନ୍ତି, ଆପଣ ଯେମିତି ଆପଣଙ୍କର ବଡ଼ିଟାକୁ ପରୀକ୍ଷା ଆପଣଙ୍କର ମାଟିର ବଡ଼ିଟାକୁ ପରୀକ୍ଷା କରିବା ପାଇଁ ଆପଣ ସଏଲ୍ ହେଲ୍ଥ କାର୍ଡ଼ କରିବା ପାଇଁ ପଡ଼ିବ।
2: ସେଇଟା ମ୍ୟାଡମ୍ କୋଉଠି ହେବ?
0: ସେଇଟା ଆପଣଙ୍କର ଏଗ୍ରି

0: କିଛି ନାହିଁ କିଛି ନାହିଁ, ଆପଣଙ୍କର ଏଗ୍ରିକଲଚର ଅଫିସ ଯାଇପାରିବେ। ଏଗ୍ରିକଲଚର ଅଫିସର VLW ଯଦି ଥିବ ଆପଣଙ୍କର VLWଙ୍କୁ କଣ୍ଟାକ୍ଟ କରିପାରିବେ। ଏଗ୍ରିକଲଚର ଅଫିସକୁ ଯାଇକି ଆପଣଙ୍କର ଜମିର ସବୁ ଡାଟା ଦେବେ, ମାନେ ପୁରା ମାନେ କ'ଣ ଦେବେ ବୁଝିଲେ ନା, ଯଦି ଆପଣଙ୍କର ସେ ଜମି ଯଦି କେତେ ଏକର ଜମି, ସେ ନିଜେ ଯଦି ଆପଣ ଟେଷ୍ଟ କରିବା ପାଇଁ ଚାହିଁବେ ବୋଲେ ଆପଣ ନିଜେ ଖୁସା କୋଦାଳ ଲୁହା ଗୋଟେ ଖୁସା ମାନେ ଯେଉଁ ଖୋଳୁଛନ୍ତି କୋଦାଳ ନେବେ, ପ୍ଲାଷ୍ଟିକ ବାଲ୍ଟି ଗୋଟେ ନେବେ, ଯେହେତୁ ଲୁହା ଆଲୁମିନିୟମଟା ମନା, ଆଉ ସଫା ପଲିଥିନ ବ୍ୟାଗ୍ ନେବେ, ଆଉ କାଗଜ ମାର୍କର ପେନ୍ ନେବେ, ମାପ ଫିତା ଗୋଟେ ଧରିଥିବେ, ଯେହେତୁ ଆପଣଙ୍କର 15 cm ଗଭୀର ମାଟି ମାପିକି ଖୋଳାଯିବ। ଆଉ ଆପଣ ନମୁନା କେମିତି ନେବେ, ମାନେ ମନେକର ଯେଉଁଠୁ ନେବେ ଜାଗା ବାଛିବେ, ଗୋଟେ ଆପଣଙ୍କର ମନେକର ଗୋଟେ ଜାଗା ଅଛି, ଗୋଟେ ଜାଗା ଅଛି ମାନେ ଗୋଟେ ଏକର ଜାଗା ଅଛି, ତା ପାଇଁ ଆପଣ ଜିଗଜାଗ ପଦ୍ଧତିରେ ଜମିର ନକ୍ସାଟା ଧରିଥିବେ, ତାହିଁରୁ 8 କି 10 ଜାଗାରୁ ଆପଣ ଗାତ ଖୋଳିକିରି ମାଟି ଆଣିବା ପାଇଁ ପଡ଼ିବ।
1: 15 cm
0: ମାନେ ଆପଣ 6 ଇଞ୍ଚରେ ଗୋଟେ ଏକରରେ 8-10 ଜାଗାରୁ, ଆଉ 2 ଏକର ଜାଗା ହେଇଥିଲେ ଆପଣ 12-15 ଜାଗାରୁ, ଆଉ ଦେଖନ୍ତୁ ଯୋଉଠୁ ଯୋଉ ମାଟି ନେବେ ଆପଣଙ୍କର ବନ୍ଧ ନଥିବ, ସେଇ ଜାଗାଟା ଯୋଉ ଆପଣ ଯେବେ ମାଟି ନେବେ ଟେଷ୍ଟ ପାଇଁ ବନ୍ଧ ନଥିବ, ଆଉ ନାଳ ନାଳ କି ନାଳ କୂଳରେ ମାନେ ନର୍ଦ୍ଦମା ନାଳ ତାଠୁ 2 ମିଟର ଛାଡ଼ିକି ନେବେ। ଆଉ ଶୁଣନ୍ତୁ ଗୋବର ଗଦା ଯଦି ଆପଣଙ୍କର ଥିବ କି ସାର ଗଦା ଜାଗା ଥିବ ସେ ଜାଗାରୁ ନେବେନି, ଆଉ ଗଛର ମୂଳରୁ ନେବେନି, କାରଣ ଗଛ ମୂଳରେ ପକ୍ଷୀ ପଶୁ ସବୁ ମଳତ୍ୟାଗ କରିଥାଉଛନ୍ତି, ତା ଟେଷ୍ଟ କଲେ ରିପୋର୍ଟଟା ଭୁଲ ବାହାରିବ। ଆଉ ଯଦି ଆପଣଙ୍କର ଘର ତିଆରି କରିବେ, ପୁରୁଣା ଘର ଥିବ ସେ ପାଖରୁ ବି ନେବେନି, ରାସ୍ତା କଡ଼ ଜଳସେଚନ ନାଳ କୂଳରୁ ବି ନେବେନି, ଆଉ ମାନେ ସେମିତିଆ ଜାଗାରୁ ନେବେ। ମାଟି ଖୋଳିବା ବେଳକୁ ଉପର ମାଟିଟା ଫାଷ୍ଟ ସଫା କରିଦେବେ, ଘାସ ନଡ଼ା ପତ୍ର ଗୋବର ଥିଲେ ହାତରେ ହଟେଇ ଦେବେ, ହେଲା। ତାପରେ କ'ଣ କରିବେ, ଖୁସାରେ ଭି ଆକୃତିରେ ଭି ମାନେ ଗୋଟେ ଖୁସା ଧରି ଭି ଗାତରେ ଖୋଳିବେ, ଭି ଆକୃତିରେ ଗାତ କରିବେ, ତାପରେ 15 cm ଖୋଳିବେ। ଯଦି ଧାନ ପନିପରିବା ଚାଷ କରିବା ପାଇଁ ଚାହୁଁଛନ୍ତି ଆପଣ, 15 cm ଗୋଟେ ମାନେ ଭି ଆକୃତିରେ ଗାତ ଖୋଳିବେ, ଉପରୁ ତଳକୁ ଯିବେ। ଆଉ କାଜୁ କି ଆମ୍ବ କଫି ଯଦି କରିବା ପାଇଁ ଚାହୁଁଛନ୍ତି ଆପଣ 30 cm ମାଟି ପଡ଼ିବାକୁ ପଡ଼ିବ, ବୁଝିଲେ। ଆପଣ ଯେହେତୁ ଚାଷ କରିବା ପାଇଁ ଚାହୁଁଛନ୍ତି, ଧାନ କହୁଛନ୍ତି, ଆପଣ 15 cm କରିବେ, ବୁଝିଲେ। ଆଉ ଭି ଗାତରୁ ଗୋଟେ ପଟରୁ 200 ମୋଟା ସ୍ଲାଇସ୍ ଉପର ତଳୁ ଯାଇ କାଟିବେ, ମାନେ ଉପରୁ ତଳକୁ ଯିବ ଆପଣଙ୍କର, ହେଲା। ତାପରେ ସେଇ ଯେଉଁ ସ୍ଲାଇସ୍ରେ ଯେଉଁ 8 ଜାଗୁ ନେବେ ନା ମାଟି, ଗୋଟେ ବାଲ୍ଟିରେ ଧରିଥିବେ, ପ୍ଲାଷ୍ଟିକ ବାଲ୍ଟିରେ, ବାଲ୍ଟିରେ ଧରିଲେ କ'ଣ କରିବେ, ମାଟିଟାକୁ ରଖିଦେବେ ଫାଷ୍ଟ, ଗୋଟେ ଯେଉଁ ମାଟି କଲେକ୍ସନ୍ କରିବେ ରଖିବେ, ସେମିତି 10 ଜାଗାରୁ ମାଟି କଲେକ୍ସନ୍ କରିକିରି ଗୋଟେ ବାଲ୍ଟିରେ ରଖିବେ, ହେଲେ। ତାପରେ କ'ଣ କରିବେ, ସେ ଯେଉଁ 10 ଜାଗାରୁ ବାଲ୍ଟି ହେଇସାରିଲା ପରେ ସବୁ ମାଟିକି ସଫା ଚଟାଣ, ସଫା ମାନେ ଆପଣଙ୍କ ଭଲ ଜାଗା ଦେଖିକିରି ଚଟାଣରେ ପଲିଥିନ ଉପରେ ଢାଳିଦେବେ ସେଇଟାକୁ, ତାପରେ ଆପଣ କ'ଣ କରିବେ, ହାତରେ ଭଲ ଭାବରେ ମିଶାଇ ଦେବେ, ଆଉ ତାର ମାନେ ପଥର ଗୁଡ଼ି ଘାସ ଯାହା ଥିବ ତାକୁ କ'ଣ କରିବେ, ଗୁଣ୍ଡ କରିଦେବେ, ମାନେ ସବୁ ବାହାର କରିବେ, ଅନ୍ୟ ମାଟିଯାକ ଯଦି ଗୁଳା ଥିବ ଗୁଣ୍ଡ କରିଦେବେ, ତାକୁ କ'ଣ କରିବେ, ଗୋଟେ କାଗଜରେ 4 ଭାଗ କରିକି ସାମ୍ନାସାମ୍ନି 2 ଭାଗ ହଉ କି ଯେଉଁ 2 ଭାଗ ଆପଣ ଚଏସ୍ କରିକି ସେ 2 ଭାଗ ନେଇଯିବେ, 2 ଭାଗ ଫିଙ୍ଗିଦେବେ, 2 ଭାଗ ରହିଲା, ମାନେ ଆପଣ 4 ଭାଗରୁ 2 ଭାଗ ଗଲା ମାନେ ଆଉ 2 ଭାଗ ରହିଲା, ସେ 2 ଭାଗକୁ ପୁଣି ଆଉ 4 ଭାଗ କରିବେ, ତାହିଁରୁ ଆଉ ଥରେ 2 ଭାଗ କରିବେ, ଏମିତି ଆପଣ କ'ଣ କରିବେ, 500 gramକୁ ଆଣିବେ, କେତେ ମାଟି ଆଣିଥିବେ ବାଲ୍ଟିରେ ମାଟି ଆଣିଥିବେ, 500 gramକୁ ଆଣିକି ତାକୁ ଆପଣ ପେ କରିକି ତାକୁ ଦେବେ, ଆପଣଙ୍କ ନାଁ ଗାଁ ଲେଖିବେ, ଆପଣଙ୍କ ଚାଷୀର ନାଁ ଲେଖିବେ, ଆପଣଙ୍କ ମୋବାଇଲ ନମ୍ବର ଲେଖିବେ, ଆପଣ କେଉଁ ବ୍ଲକ୍ ଲେଖିବେ,

0: ଆପଣ 90% ସକ୍ସେସ୍ ହେଉଛନ୍ତି।
1: ଆଜ୍ଞା,
0: ଯେମିତି ଆମର ବଡ଼ିର ଠିକ୍ ଟେଷ୍ଟ ହେଲେ ମାନେ ରିପୋର୍ଟ ଠିକ୍ ବାହାରିଲେ ଆମେ ଜାଣିଛନ୍ତି, ମାନେ ଗୋଟେ ଗୋଟେ ଥର ଠିକ୍ ରିପୋର୍ଟ ବାହାରିବନି, ମାନେ ଭୁଲ ରିପୋର୍ଟ ବାହାରିଲେ ଆମର ଠିକ୍ରେ ଡାଇଗ୍ନୋଷ୍ଟ ହେଇପାରୁଛି ହେଇପାରୁନି ନା। ସେଇଭଳିଆ ନମୁନା ଯଦି ଠିକ୍ରେ ଆପଣ ଦେବେ ମାଟି 90% ସକ୍ସେସ୍ ହେଉଛି, ଆଉ ଭୁଲ ରିପୋର୍ଟ ଦେଲେ ଭୁଲ, ଆଉ ପଇସା ସରି ଭୁଲ ସାର ଦିଆହେବ, ପଇସା ନଷ୍ଟ।
1: ହେଲେ ଆମେ ଭଲରେ ବୁଝେଇଦେବା ସଠିକ୍ ଉପାୟଟି କ'ଣ?
0: ହଁ ଶୁଣନ୍ତୁ, କେବେ ଦେବେ, କେବେ ମାନେ ଆପଣ ନମୁନାଟା ଦେବେ କେତେବେଳେ, ମାନେ ଫସଲ ଅମଳ ପରେ ହଳ କରିବା ପୂର୍ବରୁ ଦେବେ।
1: ଆଜ୍ଞା,
0: ଫସଲ ଅମଳ ହେଇଯାଇଥିବ, ହଳ କରିନଥିବେ, ସେତେବେଳକୁ ଆପଣ ଦେବେ, ସେଇ 3 ମାସ ଭିତରେ ଦେବେ ନମୁନା ପରୀକ୍ଷା କରିବା ପାଇଁ। ଆଉ ଅକ୍ଟୋବରରୁ ଡିସେମ୍ବର ହେଲେ ସେ ଠିକ୍ ଟାଇମ୍, ଅକ୍ଟୋବରରୁ ଡିସେମ୍ବର ଭିତରେ ଦେବେ। ଆଉ କେଉଁଥିରେ ସାର ଖତ ଚୂନ ଜିପ୍ସମ୍ ପକାଇବେ ମାନେ ସେଇ ଜାଗାରେ ଦେବେନି, ସେଇ ସାର ଖତ ପଡ଼ିଥିଲେ ସେଇ ମାଟି ଦେଲେ ଆପଣଙ୍କ ରିପୋର୍ଟ ଭୁଲ ହେଇଥିବ, ସାର ପଡ଼ିଯାଇଥିବ, ଖତ ପଡ଼ିଯାଇଥିବ ସେଇଠୁ। ଆଉ ମାଟି ଉଦା ଥିଲେ ଦେବେନି, ଉଦା ନଥିବ, ଅତି ଶୁଖିଲା ବି ନଥିବ, ଆଉ ବର୍ଷା ପରେ ତୁରନ୍ତ ସାଙ୍ଗେ ସାଙ୍ଗେ ଦେବେନି।
1: ଆଚ୍ଛା,
0: ମାନେ ବର୍ଷା ହେଇଥିବ ସେଇ ମାଟିଟା ନେଇକି ପରୀକ୍ଷାକୁ ଦେବେ, ହେବନି, ରିପୋର୍ଟ ଭୁଲ ବାହାରିବ। ଆଉ ମାଟିରେ ନାଇଟ୍ରୋଜେନ୍ ଉଡ଼ିଯାଏ, ମାନେ ଆଉ ଯଦି ବହୁତ ଖରାରେ ଖରାବେଳେ ଯଦି ଦେବେ ପରୀକ୍ଷା କରିବୁ ତାହେଲେ ନାଇଟ୍ରୋଜେନ୍ଟା ଉଡ଼ିଯାଇଥାଏ। ତା'ର ସମୟଟା ହେଉଛି ଆପଣ ମାଟି ପରୀକ୍ଷାକୁ ଦେବେ ବୋଲେ ସକାଳ 7ରୁ 10,
1: ସକାଳ 7ଟାରୁ 10ଟା ଭିତରେ
0: ଦେବେ।
1: ହେଲେ କେମିତି କୋଉଠୁ ଆଣିବେ ସେଇଟା ତ ଆପଣ ସମୟ କହିଦେଲେ,
0: କୋଉ ଜାଗାରୁ ମାଟି କ'ଣ କ'ଣ? ଦେଖନ୍ତୁ ଶୁଣନ୍ତୁ, କ'ଣ କ'ଣ ଦରକାର ନା ଆପଣଙ୍କର ଯଦି ଗୋଟେ ମାନେ ଗୋଟେ ମାଟି ତ ନିଜେ ଦେବେ ନା, ଆପଣଙ୍କର ଜମି ଅଛି, ଗୋଟେ ଏକରଟେ ଜମି ଅଛି, ଆପଣ କ'ଣ କରିବେ ସେଠି ଗୋଟେ ଖୋସା ମାନେ ଖୋଳିବା ପାଇଁ ଖୋସାଟେ କୋଦାଳଟେ, ଆଉ ଲୁହା କି କଳିଙ୍ଗ ଧରିନଥିବ ମାନଙ୍କର, ସବୁ ପ୍ଲାଷ୍ଟିକ୍ର ମାନେ ବ୍ୟବହାର କରିବେ ଭଲ, ନହେଲେ ଆଇରନ୍ ଜିନିଷ ପ୍ଲାଷ୍ଟିକ୍ ବାଲ୍ଟି ଧରିବେ, ଲୁହା ଆଲୁମିନିୟମ୍ଟାକୁ ଏଭଏଡ଼୍ କରିବେ, ଲୁହା ଆଲୁମିନିୟମ୍ ଜିନିଷ ମାନେ ସଫା ପଲିଥିନ୍ ବ୍ୟାଗ୍ ଧରିବେ, ଆଉ 2ଟା ଯେଉଁ ଖାଦ୍ୟ ପକେଟ୍ ଦେଉଛନ୍ତି ସାର ବ୍ୟାଗ୍, ନା ସାର ବ୍ୟାଗ୍ରେ ଯଦି ଦେଇଦେବେ ସେ ଆପଣଙ୍କ ଭୁଲ ରିପୋର୍ଟ ବାହାରିବ,
1: ସାର ଥିବ।
0: ଆଉ କାଗଜ ମାର୍କର ପେନ୍ ଲେବୁଲ ମାନେ ଲେବୁଲ ପାଇଁ ଧରିଥିବେ, ଆଉ ଫିତା ଗୋଟେ ଧରିବେ, ଫିତା 15 cm ମାପିବା ପାଇଁ ଗାତ ଗଭୀର। ଆଉ କେଉଁଠୁ ନେବେ ମାନେ ଗୋଟେ ଏକର ପାଇଁ ଜିଗ୍ଜାଗ୍ ପଦ୍ଧତିରେ ନେବେ, ଗୋଟେ ଏକର ଜମି ଯଦି ଅଛି ଆପଣଙ୍କ ଜେଡ୍ ଭଳିଆ ନେବେ ମାନେ ଜିଗ୍ଜାଗ୍ରେ, ଏଇଠି ଗୋଟେ ଖୋଳିବେ, ଜିଗ୍ଜାଗ୍ ୱେରେ ନେବେ,
1: ଜିଗ୍ଜାଗ୍ ୱେରେ ନେବା ପଡ଼ିବ,
0: ଜିଗ୍ଜାଗ୍ ୱେରେ
1: ଯାହାଫଳରେ କି ଆମେ ଏକରଟା ଏକ ଜମିର ମାନେ ପିସଟା ଜାଣିପାରିବା।
0: ହଁ, ମାନେ ଆଗେ ଜମିର ମାନେ ମ୍ୟାପ୍ଟା ଦେଖିବେ କେମିତି ଅଛି, କେଉଁ କେଉଁଠୁ ନେବେ, ଜିଗ୍ଜାଗ୍ ଭଳିଆ କରିକି ନେବେ, 8ଟା 10ଟା ଜାଗାରୁ ନେବେ,
1: 8ରୁ 10 ଜାଗାରୁ ମାଟି
0: ଖୋଳିବେ।
1: ମାଟି ଖୋଳି କେତେ ଲେଖା ମାଟି ଖୋଳିବାକୁ ପଡ଼ିବ?
0: ନା ଆପଣଙ୍କର 100 ଗ୍ରାମ ଲେଖା ଖୋଳନ୍ତୁ, ମାନେ 8ଟା 10ଟା ହେଲା ବେଳକୁ କେଜିଟେ ହେଲାଣି।
1: ଆଚ୍ଛା,
0: କେଜିଟେ ହେଲାଣି ନା, ଆପଣ 8ଟା 10ଟା ଜାଗାରୁ ଖୋଳିବେ, 100 ଗ୍ରାମ ହଉ 150 ଗ୍ରାମ ହଉ, ଖୋଳିକିରି ଗୋଟେ ବାଲ୍ଟିରେ ସଂଗ୍ରହ କରିବେ। ଆଉ ଯଦି ଆପଣଙ୍କର ଗୋଟେ ଜମି ଏକରଟେ ଜମି ହେଇଥିବ 8ଟା 10ଟା ଜାଗାରୁ, 2 ଏକର ଜମି ହେଇଥିଲେ 12-15 ଜାଗାରୁ ଖୋଳିବେ। ଆଉ ଯଦି ଆପଣଙ୍କର 5 ଏକର ଅଧିକ ଥିବ ଜାଗା, ମାନେ ବହୁତ ଜାଗା ଅଛି ଆପଣ,
1: ଆଜ୍ଞା,
0: ହେଲେ ଆପଣ 5 ଏକରକୁ ତାକୁ ଭାଗ କରିବେ, 5 ଏକରକୁ ଖଣ୍ଡ କରିବେ, 5 ଏକର ଖଣ୍ଡ କରି ଅଲଗା ଅଲଗା ନମୁନା କରିବେ, 5 ଏକରକୁ ଅଲଗା ଅଲଗା କରିକି ବାହାର କରିବେ, ଆଉ ସବୁ ଗୋଟେ କିନା କଲେ ରିପୋର୍ଟଟା ଭୁଲ ବାହାରିବ। ଆଉ ଆପଣ କ'ଣ କରିବେ, ଯଦି ବନ୍ଧ ନାଳ ଥିବ ସେ ବନ୍ଧ ପାଖରୁ ଆଣିବେନି, ଖରାପ ମାନେ ଭୁଲ ରିପୋର୍ଟ ବାହାରିବ, ନାଳ ଆଉ କୂଳ ନାଳ କୂଳରୁ ବି ଆଣିବେନି, ଆଉ ଗୋବର ଗଦାରୁ ଆଣିବେନି, ସାର ସାର ଗଦା ହେଇଥିବ ମାନେ ଆପଣ ସାର ଆଣିବେ ସେ ଜାଗାରୁ ଦେବେ, ସେ ରିପୋର୍ଟ ବି ଭୁଲ ବାହାରିବ। ଆଉ ଗଛ ମୂଳ, ପୁରୁଣା ଘର ଜାଗା, ଆଉ ପାଣି ଜମୁଥିବା ଗାତ, ବାଲି ଗଦା, ରାସ୍ତା କଡ଼, ଆଉ ଜଳସେଚନ ନାଳ, ଏ ଜାଗାରେ ଖୋଳିବେନି। କେମିତି ଖୋଳିବେ ଜାଣିଛନ୍ତି, ଫାର୍ଷ୍ଟ କ'ଣ କରିବେ, ଉପର ମାଟି ସଫା କରିଦେବେ,
1: ଆଜ୍ଞା,
0: ଉପର ମାଟିକୁ ସଫା କରିଦେବେ, ତାହେଲେ ଘାସ ନଡ଼ା ପତ୍ର ଗୋବର ଥିଲେ ହାତରେ ହଟାଇଦେବେ। ତା'ପରେ ସେକେଣ୍ଡରେ କ'ଣ କରିବେ, ଭି ଷ୍ଟେପ୍ରେ ଗାତ ଖୋଳିବେ, ଭି ଭଳିଆ ଗଭୀର ଧାନ, ଯଦି ଆପଣ ଧାନ କି ପନିପରିବା କରିବା ପାଇଁ ଚାହୁଁଛନ୍ତି ସେଇ ଜମିରେ, ତାହେଲେ 15 cm ମାଟି ପରୀକ୍ଷା କରିବା ପାଇଁ ଦେବେ।

ପରପର ଶୁଣିବା ବାଜି ଚଳଚ୍ଚିତ୍ରର ପରବର୍ତ୍ତୀ ଗୀତଟି ଗାଇଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଦେବଦାସ ଛଟ୍ରାଙ୍କ ଗୀତ ରଚନାରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର।

ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ପ୍ରଚାର କଲୁ କେତେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର ସମୟବର୍ତ୍ତମାନ ଷ୍ଟୁଡ଼ିଓ କଡ଼ରେ ରାତି 8:30 ଆଗକୁ ଯାଉଛି। ଶୁଣନ୍ତୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ, ରିଲେ କରି ପ୍ରଚାର କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଏ ସମ୍ପର୍କ ସୂଚନା ଦେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହନ୍ତି,
1: ବିକଶିତ ଭାରତ ଜି ରାମ ଜି ଅଧିନିୟମ କି ଅଧିସୂଚନା ଜାରି କରିଦେଇ ହେ। 1 ଜୁଲାଇ ସେ ଅବ ବିକଶିତ ଭାରତ ଜି ରାମ ଜି ଯୋଜନା କେ ଅନ୍ତର୍ଗତ ଗ୍ରାମୀଣ କ୍ଷେତ୍ର ମେ ରୋଜଗାର ଚାହେଁ ବାଲେ ହମାରେ ମଜଦୁର ଭାଇଓ କୋ ବହନୋ କୋ ଅବ ସୌ ନହିଁ ସାଲ ମେ 125 ଦିନ କା ରୋଜଗାର ଦିଆ ଯାଏଗା। ବୀଚ କେ ସମୟ ମେ ମନରେଗା କେ ସାରେ ପ୍ରାବଧାନ ଲାଗୁ ରହେଗେ। ଅଧୁରେ କାମ ଅଭି 1 ଜୁଲାଇ କେ ପହଲେ ତକ ମନରେଗା କେ ଅନ୍ତର୍ଗତ ହି ପୁରେ କିଏ ଯାଏଗେ। अभी व्यापक पैमाने पर राज्यों से सलाह मशवरा करके नियम बनाने की प्रक्रिया जारी है।
0: ओडिशा खणि निगम सर्वाधिक 45 न्यूटन खनिज उत्तोलन करी सर्वकालीन रेकर्ड प्रतिष्ठा करितिबा मुख्यमंत्री मोहन चरण माझी कहिछंती। निगम 71वां प्रतिष्ठा दिवस अवसर में आयोजित कार्यक्रम में जोगदे मुख्यमंत्री कहिथिले, विकसित ओडिशा और विकसित भारत लक्ष्य पूरण दिगरे ओडिशा खणि निगम पदक्षेप नेउछि।
2: ଓଡ଼ିଶା ଖଣି ନିଗମ ଏବଂ ଆଜି 2025-26 ଯେତେବେଳେ ଆମେ ଦେଖୁଛନ୍ତି ସେଇ 1 କୋଟି ଟଙ୍କାରୁ କାରବାରକୁ ବୃଦ୍ଧି କରିକି ଆଜି 25,000 କୋଟି ଟଙ୍କାରେ ପହଞ୍ଚି ପାରିଛି ଆମ ଓଡ଼ିଶାର ପ୍ରତିଷ୍ଠିତ ଥିବା ସୁନାମଧନୀ ଓଏମ୍‌ସି। ଏଣୁ ନିଶ୍ଚିତ ଭାବରେ ଏଥିରେ ସବୁଠାରୁ ବଡ଼ କଥା ହେଉଛି ଯେ 45 ନ୍ୟୁତଟନ ଖଣିର ଉତ୍ତୋଳନ କରିବାରେ ପ୍ରତିବର୍ଷରେ ଇଏ ଆଜି ସକ୍ଷମ ହୋଇପାରିଛି ଓଡ଼ିଶା ଖଣି ନିଗମ ଆମ ଓଡ଼ିଶାର, ଏବଂ ଏହା ଦେଶର ମଧ୍ୟ କେବଳ ଓଡ଼ିଶାର ନୁହେଁ ଦେଶର ମଧ୍ୟ ଏକ ଅଗ୍ରଣୀ ଅନୁଷ୍ଠାନ ହିସାବରେ ଆମ ସାମ୍ନାରେ ଆଜି ଛିଡ଼ା ହୋଇ ଏବଂ ମୂଲ୍ୟବାନ ଖଣିଜ ସମ୍ପଦ ତାକୁ କିଭଳି ଭାବରେ ସେ ବ୍ୟବହାର କରିବ ସେଥିପାଇଁ ଓଏମ୍‌ସି ଓଡ଼ିଶା କେନ୍ଦୁଝର ଜିଲ୍ଲାର ବାଙ୍ଗୁର କ୍ରୋମାଇଟ୍ ଖଣିରୁ ପ୍ଲାଟିନମ୍ ଗ୍ରୁପ୍ ଏଲିମେଣ୍ଟ ଉତ୍ତୋଳନ କରିବାରେ ଆଜି ଓଏମ୍‌ସି ଏକ ପାଇଲଟ୍ ପ୍ଲାଣ୍ଟର ସଫଳ ପରୀକ୍ଷଣ ମଧ୍ୟ କରିପାରିଛି। ଏହାଦ୍ୱାରା କ୍ଲିନ୍ ଏନର୍ଜି ଯାହା କହୁଛୁ ଇଲେକ୍ଟ୍ରୋନିକ୍ସ ଓ ଆଧୁନିକ ମୋଟର ଗାଡ଼ି ନିର୍ମାଣ ପାଇଁ ଯେଉଁ ମୌଳିକ ଧାତୁ ଆବଶ୍ୟକତା ହୁଏ ତାକୁ ଯୋଗାଇ ଦେବାରେ ଆଗାମୀ ଦିନରେ ଓଏମ୍‌ସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏ ନିଶ୍ଚିତ ଭାବରେ ନିର୍ବାହ କରିବା ପାଇଁ ଯାଉଛି। ଓଏମ୍‌ସି ଖଣି ଉତ୍ତୋଳନ କରିବା ପରିବହନ କାମ କରିବା ଇଏ କେବଳ ଗୋଟିଏ କାମ ନୁହେଁ, ତା ସହିତ ମଧ୍ୟ ଏଥିରେ ଲୋକ ନିଯୁକ୍ତି ଦେବାରେ ଗୋଟେ ବଡ଼ ଭୂମିକା ନେବା ସହିତ ବିଶେଷ କରିକି ତାହାର ଯେଉଁ CSR ଅଛି CSR ମାଧ୍ୟମରେ ବିଭିନ୍ନ ଖଣି ଅଞ୍ଚଳ ଗୁଡ଼ିକ ମାଧ୍ୟମରେ ତାର ଗୋଟେ ପରିସର ଭିତରେ ସେଥିରେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ପିଇବା ପାଣି ଏବଂ ତା ସହିତ ଆପଣଙ୍କର ମହିଳା ସଶକ୍ତିକରଣ କ୍ରୀଡ଼ା ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ମଧ୍ୟ ବହୁତ ବଡ଼ ଗୋଟେ ଅବଦାନ ସେ ରଖୁଛି।
0: ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା ଭାରତୀୟ ଜ୍ଞାନ ପରମ୍ପରା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା ଏବଂ ନବସୃଜନକୁ ନିରନ୍ତର ପ୍ରୋତ୍ସାହନ ଦେଉଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ଶିକ୍ଷା ବ୍ୟବସ୍ଥା ବିଶ୍ୱର ସବୁଠାରୁ ସୁଦୃଢ଼ ବ୍ୟବସ୍ଥା। ଦେଶର ମୋଟ ଘରୋଇ ଉତ୍ପାଦ GDPର ପ୍ରାୟ 4% ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।
3: ସମୟକୁ ଆଗେ ଯାତେ ହୁଏ ଆନେ ବାଲେ 10-15 ସାଲ ଭାରତ କୋ 2047 ରୋଡ ମ୍ୟାପ ମେ ପହଞ୍ଚନେ କେ ଲିଏ ଲକ୍ଷ୍ୟ ତକ ପହଞ୍ଚନେ କେ ଲିଏ କିସ କିସ ପ୍ରକାର କି ସୋସିଆଲ ଚ୍ୟାଲେଞ୍ଜେସ କୋ ଧ୍ୟାନ ଦେନା ପଡେଗା। ଇଏ ICSSR କେ ଆନେ ବାଲେ 10-15 ସାଲ କେ କାମ ହୋନି ଚାହିଏ। ହମେ ଅପନି ଭାଷା କୋ ମହତ୍ୱ ଦେନା ପଡେଗା, ହମାରୀ ଅର୍ଥନୀତି କୋ ମଜବୁତ କରନା ହେ ତୋ ହମାରୀ ଭାଷା କୋ ହମେ ମହତ୍ୱ ଦେନା ପଡେଗା।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 2026-27 ବିପଣନ ଋତୁ ପାଇଁ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଖରିଫ ଋତୁରେ ଚାଷୀମାନଙ୍କଠାରୁ 824 ଲକ୍ଷ ମେଟ୍ରିକ୍ ଟନ୍ ଫସଲ କିଣାଯିବ। ସୂର୍ଯ୍ୟମୁଖୀ ମଞ୍ଜି ପାଇଁ ସର୍ବାଧିକ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 622 ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ କପା, ଗ୍ରେଡ୍ ଏ ଧାନ, ଜଅ, ବାଜରା, ହରଡ଼ ଡାଲିର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି।
4: कि किसानों को अपने श्रम का उचित मूल्य मिल सके और कम से कम 50% मुनाफा मिल सके, इसलिए उनके जो कीमत है, जो कॉस्ट आती है, उस कॉस्ट के ऊपर लागत जो आती है, उस लागत के ऊपर 50% का प्रॉफिट जोड़ के MSP का निर्धारण करने का 2019 में फैसला माननीय प्रधानमंत्री जी ने लिया। सारे फैसले उसी हिसाब से लिए जा रहे हैं। खरीफ के लिए जो फैसला लिया गया उसमें जितने भी खरीफ के क्रॉप्स हैं उन सब में कॉस्ट प्लस 50% या 50 से अधिक टोटल 260,000 करोड़ रुपए किसानों को।
5: सुनिले समाचार दर्पण प्रस्तुति आंचलिक संवाद विभाग उपस्थापना लहरिका पटनायक।